ଆକାଶବାଣୀ ଭବାନୀପାଟଣା, ଆଜି ଶନିବାର 1948 ଶତାବ୍ଦ, ଜ୍ୟେଷ୍ଠ 10 ଦିନ, 2026 ମସିହା ମେ ମାସ 30 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ, ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ମିନିଟ୍।

ଦିନ ବନ୍ଧୁ ହୁଏ ମୋ ଦୁଃଖ ନଗଲା ଯେ, ତୁମେ ଦିନ ବନ୍ଧୁ ମୋ ବନ୍ଧୁ ନହିଲେ ମୋ ବନ୍ଧୁ ହୋଇବ କେ। ପୁରାତନ ରଚନାରୁ ଆସନ୍ତୁ ଶୁଣିବା ଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରିବେଷିତ ଏହି ଭକ୍ତି ଗୀତଟି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ଯୁଗଳ କିଶୋର ପାତ୍ର, ରଚନା ଗଙ୍ଗାଧର ମେହେର, ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁ ନାହିଁ ତେଣୁ ସିନ୍ଧୁ ତବ କୃପାବିନ୍ଦୁ।

ବନ୍ଦନାର ଶେଷକ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ଅର୍ଚ୍ଚନା ଲାଠଙ୍କ ପରିବେଷିତ ଭକ୍ତିଗୀତଟି, ସୌଭାଗ୍ୟ ଲକ୍ଷ୍ମୀ ଆଚାର୍ଯ୍ୟଙ୍କ ରଚନାରୁ। ଦୁଃଖ ଦେଲ ପ୍ରଭୁ ଜନମି ଜନମି, ସୁଖ ଟିକେ ଦେଲ ନାହିଁ। ଲୁହ ଦେଲ ପ୍ରଭୁ ଜନମି ଜନମି, ହସ ଟିକେ ଦେଲ ନାହିଁ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅତୀତରେ ବିଶାଳ ଏକ ଦେଶ ଥିଲା। ବର୍ତ୍ତମାନର ଆଫଗାନିସ୍ତାନରୁ ଆରମ୍ଭ କରି ଶ୍ରୀଲଙ୍କା ମାଳଦ୍ୱୀପ ପର୍ଯ୍ୟନ୍ତ, ପାକିସ୍ତାନରୁ ଆରମ୍ଭ କରି ନେପାଳ, ବ୍ରହ୍ମଦେଶ, ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଏକ ଅଖଣ୍ଡ ଭାରତ ବର୍ଷର ରୂପ ପ୍ରତିଫଳିତ ହେଉଥିଲା। ମହାଭାରତ ଯୁଦ୍ଧର ବର୍ଣ୍ଣନା ଅନୁସାରେ ଏହି ଅଖଣ୍ଡ ଭାରତର ବିଭିନ୍ନ ରାଜ୍ୟର ରାଜାମାନେ ଯୁଦ୍ଧରେ ଅଂଶଗ୍ରହଣ କରିବା ପାଇଁ ଆସିଥିଲେ। ଆଖିରେ ଅନ୍ଧପୁଟୁଳି ବାନ୍ଧିଥିବା ଗାନ୍ଧାରୀ ଗାନ୍ଧାର ଦେଶର ରାଜକୁମାରୀ ଥିଲେ, ଯାହାକି ବର୍ତ୍ତମାନ ଆଫଗାନିସ୍ତାନରେ ରହିଛି। ସମୟ ପରିବର୍ତ୍ତନଶୀଳ, ଏହାର ସ୍ରୋତରେ ରାଜନୈତିକ ବିଭାଜନ ଘଟି ସଭ୍ୟତା ଓ ସଂସ୍କୃତିରେ ପରିବର୍ତ୍ତନ ଆସିଛି। ଅଖଣ୍ଡ ଭାରତର ସ୍ୱରୂପ ବଦଳିଛି, ନୂତନ ରାଷ୍ଟ୍ର ମୁଣ୍ଡ ଟେକିଛନ୍ତି, କିନ୍ତୁ ହଜାର ହଜାର ବର୍ଷ ପରେ ବି ସମଗ୍ର ଏସିଆରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ପ୍ରଭାବ କୌଣସି ନା କୌଣସି ରୂପରେ ଏବେ ବି ପରିଲକ୍ଷିତ ହେଉଛି। ଏ ମହାନ ମାଟିରେ ସନାତନ ଧର୍ମ, ଜୈନ ଧର୍ମ ଏବଂ ବୁଦ୍ଧ ଧର୍ମ

ବିକଶିତ ହୋଇଛି। ବେଦ ପୁରାଣ ରଚନା କରାଯାଇଛି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ ଏବଂ ସମୁଦ୍ରଗୁପ୍ତଙ୍କ ଭଳି ଚକ୍ରବର୍ତ୍ତୀ ସମ୍ରାଟ ସୃଷ୍ଟି ହୋଇଛନ୍ତି। ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ଏହି ମହାନ ଦେଶର ଅତୀତ ଗୌରବମୟ। ସୁନାର ଚଢ଼େଇ କୁହାଯାଉଥିବା ଏହି ଦେଶର ଯଶ ଓ ଧନ ବହୁ ବିଦେଶୀ ଆକ୍ରମଣକାରୀଙ୍କୁ ଆକର୍ଷିତ କରିଛି। ଏ ଦେଶର ବିଦ୍ୱାନ ଏବଂ ପଣ୍ଡିତମାନେ ପାଶ୍ଚାତ୍ୟ ସଭ୍ୟତାକୁ ଅନେକ ଦାନ ଦେଇଛନ୍ତି। ଚରକ ଏବଂ ସୁଶ୍ରୁତଙ୍କ ଭଳି ଚିକିତ୍ସକଗଣ ଯାହା ଆବିଷ୍କାର କରିଯାଇଛନ୍ତି ତାହା ଏବେ ବି ଚିକିତ୍ସା ବିଜ୍ଞାନୀଙ୍କୁ ଚକିତ କରିଦେଉଛି। ଏ ଦେଶରେ ବିମାନ ଉଡ଼ାଣର କୌଶଳ ଲୋକଙ୍କୁ ଜଣାଥିଲା। ଏଠି ଶୂନ ଓ ଦଶମିକର ବ୍ୟବହାର ଗଣିତଶାସ୍ତ୍ରରେ ପ୍ରଚଳିତ ଥିଲା। ଏଠାକାର ପ୍ରାଚୀନ ବେଦ, ପୁରାଣ, ଉପନିଷଦ, ଶାସ୍ତ୍ର ଓ ଗ୍ରନ୍ଥ ଆଜି ବି ପାଶ୍ଚାତ୍ୟ ପଣ୍ଡିତଙ୍କ ପାଇଁ ଗବେଷଣାର ବିଷୟ ହୋଇଛି। ସମାଜରେ ନାରୀଙ୍କ ସ୍ଥାନ ଉଚ୍ଚରେ ଥିଲା। ତେବେ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିରେ ସମୃଦ୍ଧ ଭାରତବର୍ଷର ଅବକ୍ଷୟ ଆରମ୍ଭ ହେଲା ମଧ୍ୟଯୁଗରେ। ଅଷ୍ଟମ ଶତାବ୍ଦୀର ପ୍ରାରମ୍ଭରେ ସିନ୍ଧୁ ପ୍ରଦେଶ ବିଦେଶୀ ଆକ୍ରମଣର ଶିକାର ହେଲା। ରାଜା ଦାହିର ପରାଜିତ ହେଲେ। ତାଙ୍କ ଝିଅମାନଙ୍କୁ ବିଦେଶ ନିଆଯାଇ ଅପମାନିତ କରାଗଲା, କିନ୍ତୁ ସେମାନେ ମୃତ୍ୟୁବରଣ କରିବା ପସନ୍ଦ କଲେ, ବିଦେଶୀମାନଙ୍କ କବଳରୁ ରକ୍ଷା ପାଇଲେ। ତାପରେ ବିଦେଶୀ ଆକ୍ରମଣକାରୀଙ୍କ ସୁଅ ଛୁଟିଲା। ଚେଙ୍ଗିଜ୍ ଖାନ୍ ଆସିଲେ, ମେହମୁଦ ଆସିଲେ, ମହମ୍ମଦ ଘୋରି ଆସିଲେ, ତୈମୁର ଲଙ୍ଗ ଆସିଲେ, ବାବର ଆସିଲେ। ଧୀରେ ଧୀରେ ଆଫଗାନ ଏବଂ ମୋଗଲମାନଙ୍କ ସାମ୍ରାଜ୍ୟ ବିସ୍ତାର ହେଲା। ବିଦେଶୀ ଆକ୍ରମଣକାରୀଙ୍କ ଇତିହାସ ଏତିକିରେ ଶେଷ ହୋଇନାହିଁ। ବିଭିନ୍ନ ରୂପରେ ସେମାନେ ଆସିଛନ୍ତି। ପର୍ତ୍ତୁଗୀଜ ଆସିଲେ, ଫରାସୀ ଆସିଲେ, ଇଂରେଜ ଆସିଲେ, ଦେଶକୁ ଲୁଣ୍ଠନ କଲେ। କିନ୍ତୁ ଏତେ ବଡ଼ ଦେଶ ଯେଉଁ ପରିମାଣରେ ପ୍ରତିବାଦ କରିବା କଥା ଆଦୌ କରିନାହିଁ। ଜଣେ ଐତିହାସିକ କହନ୍ତି, ପଲାସୀ ଯୁଦ୍ଧ ସମୟରେ ଇଂରେଜମାନଙ୍କୁ ଦେଖିବା ପାଇଁ ଯେତେ ଲୋକ ରୁଣ୍ଡ ହୋଇଥିଲେ, ଯଦି ସେମାନେ ଗୋଟିଏ ଗୋଟିଏ ଟେକା ପଥର ଧରିଥାନ୍ତେ ସେହିଦିନ ଇଂରେଜମାନେ ଭାରତ ଛାଡ଼ି ପଳାଇଥାନ୍ତେ। କିନ୍ତୁ ତା ତ ହେଲା ନାହିଁ। ପଲାସୀ ଯୁଦ୍ଧରେ ଜିଣି ଇଂରେଜମାନେ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ ସ୍ଥାପନ କଲେ। ଆମ ଦେଶର ସହିଷ୍ଣୁ ପରିବେଶ ବୋଧହୁଏ ଲୋକଙ୍କୁ ପଛଘୁଞ୍ଚା ଦେବା ପାଇଁ ସବୁବେଳେ ବାଧ୍ୟ କରିଛି। ଉଦାରବାଦୀ ମୋଗଲ ସମ୍ରାଟ ଏହାକୁ ଉପଲବ୍ଧି କରି ଦିନ ଇଲାହିର ପ୍ରବର୍ତ୍ତନ କରିଥିଲେ। ଭାତୃଭାବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସେ ଜୋର ଦେଇଥିଲେ। ଆମ ଦେଶର ସହିଷ୍ଣୁ ପରିବେଶରେ ସବୁ ଧର୍ମ ବିକଶିତ ହୋଇଛି ଏବଂ ସବୁ ଧର୍ମର ଲୋକ ଏଠି ଉଚ୍ଚ ସ୍ଥାନ ଓ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଧର୍ମ ନାଁରେ ରାଷ୍ଟ୍ର ଗଢ଼ିଥିବା ଏବଂ ଦେଶକୁ ପରିଚାଳିତ କରୁଥିବା ରାଜନେତାମାନେ ଆମ ଦେଶରୁ ଶିକ୍ଷା ଗ୍ରହଣ କରିବା ଉଚିତ। ଶହ ଶହ ବର୍ଷର ପରାଧୀନତା ପରେ 1947 ଦେଶ ସ୍ୱାଧୀନ ହେଲା ଏବଂ କିଛି ଲୋକଙ୍କ ମତରେ ସ୍ୱାଧୀନତାର ମାତ୍ର କେଇ ବର୍ଷ ମଧ୍ୟରେ ଦେଶ ଅସହିଷ୍ଣୁ ହୋଇଯିବା ନିଶ୍ଚିତ ଭାବରେ ହାସ୍ୟାସ୍ପଦ କଥା। କ୍ଷୋଭର ବିଷୟ, ଦେଶର ସମ୍ମାନ, ମର୍ଯ୍ୟାଦା ଓ ଗୌରବକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ଆମ ଦେଶର ଇତିହାସ ପଢ଼ନ୍ତୁ, ସଂସ୍କୃତି ଓ ପରମ୍ପରାକୁ ବୁଝନ୍ତୁ ଏବଂ ସର୍ବୋପରି ନିଜକୁ ଭାରତୀୟ ଭାବନ୍ତୁ।

ଶୁଣିଥିଲେ ଚେତନା ଚିନ୍ତନ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଆବିର୍ଭୁତ୍ର ବେଦବିଧାନ କଥା ବୁଝାଇ କହିଛନ୍ତି, ସଂସାର ନିବୃତ୍ତି ନିମନ୍ତେ ବେଦ କର୍ମବିଧାନ କରିଛି, କିନ୍ତୁ କର୍ମଫଳ ଅତିକ୍ରମ ନକଲେ ଭକ୍ତି ବିଷୟକ ଜ୍ଞାନ ଲାଭ ହୁଏ ନାହିଁ। ଯେଉଁ ବ୍ୟକ୍ତି ପରମାତ୍ମା ସ୍ୱରୂପ ଜୀବାତ୍ମାର ହୃଦୟ ଗ୍ରନ୍ଥି ଶୀଘ୍ର ଛେଦନ କରିବାକୁ ଇଚ୍ଛା କରନ୍ତି, ତାଙ୍କର ଉଭୟ ବେଦୋକ୍ତ ଓ ତନ୍ତ୍ରୋକ୍ତ ବିଧିରେ ଭଗବାନଙ୍କୁ ଆରାଧନା କରିବା ଉଚିତ। ଗୁରୁ ପ୍ରଦର୍ଶିତ ପୂଜା ପ୍ରଣାଳୀରେ ନିଜର ଅଭିରୁଚି ଅନୁସାରେ ଭଗବାନଙ୍କ ପୂଜା ବିଧେୟ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପରେ ପରେ ସଂସ୍କୃତରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ଆଜିଠାନୁ ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଳ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆର୍ ଗୋପାଳନ କହିଛନ୍ତି ପ୍ରକ୍ରିୟାଥି 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହସ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ 27,000ରୁ ଅଧିକା ବୁଥ୍ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆଥି ସାଧାରଣ ଲୋକେ ଭୋଟର ଆଇଡି ସଂଶୋଧନ କରିପାରିବେ। ଏସ୍ଆଇଆର୍ ପ୍ରକ୍ରିୟା ଏବେ ମାସର 28 ତାରିଖ ତକ ଚାଲିବା ବୋଲିକରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେକାଲି ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶର ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିରି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ଏବେ 1 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବାର ଆବେଦନକାରୀମାନେ ଏ ଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିଲାଗି ସେମାନଙ୍କୁ ଫେରଘାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର୍ ଇତାର ବିନିଯୋଗ ବାବଦେ ସମୀକ୍ଷା କରିଛନ୍ତି। ବୈଠକଟି ସମଗ୍ର ଶିକ୍ଷାଥି 3.0 ଆଇବା ଦିନେ ଅୟତ୍କା ଦକ୍ଷ ସ୍ୱଚ୍ଛ ଆର୍ ଫଲାଫଲ ଭିତ୍ତିକ କରବାର୍କେ ଜୋର୍ ଦିଆଯାଇଛି। ଇ ବଛରଠାନୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାଥି ଅୟତ୍କା ସମନ୍ୱୟ ଆର୍ ବ୍ୟାପକ ପ୍ରଭାବ ପକାବାର୍ ଲାଗି ଗୋଟେ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯୋଜନା ଅନୁସାରେ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ଶ୍ରୀ ଆର୍ ଅଲଗା ସବୁ ପ୍ରମୁଖ ଫ୍ଲାଗ୍ସିପ୍ ଯୋଜନାମାନଙ୍କର ମିଶ୍ରଣକେ ସମନ୍ୱିତ କରାଯିବା, ଯେନ୍ଟା ସମଗ୍ର ଶିକ୍ଷା ବ୍ୟବସ୍ଥାକେ ଗୁଟେ କରି ରଖବାର୍ଥି ସାହାଯ୍ୟ କର୍ବା। ଉପମୁଖ୍ୟମନ୍ତ୍ରୀ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀଠାରେ ହୋଇଥିବା ଜାତୀୟ ଖରିଫ୍ ସମ୍ମିଳନୀକୁ ଯୋଗ ଦେଇକରି ରାଜ୍ୟର ଡିଜିଟାଲ୍ ଆର୍ ସ୍ଥାୟୀ ସଂସ୍କାର ବିଷୟ ଆଲୋଚନା କରିଛନ୍ତି। ଇତାର ଛଡ଼ା ଶ୍ରୀ ସିଂହଦେଓ ରାଜ୍ୟର ପ୍ରମୁଖ ଦାବି ବିଷୟ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଦୂରଦୃଷ୍ଟି ଆର୍ ରାଜ୍ୟର ବିକଶିତ ଓଡ଼ିଶା 2036 ଆଭିମୁଖ୍ୟ ନେଇକରି ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀମାନଙ୍କର ଆୟ ବଢ଼ାବାର ଆର୍ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ କରବାର ଲାଗି ଚାଷୀ କୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରୁଛନ୍ତି ବୋଲିକରି ଶ୍ରୀ ସିଂହଦେଓ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବେ 2026 ଖରିଫ୍ ଋତୁ ଲାଗି ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଭିଲ୍ ଆଲୋଚନା କରିଛନ୍ତି। ଓଡ଼ିଶାନ ଗୋଟେ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେସ୍ ଉତ୍ପାଦନ ୟୁନିଟ୍ ସ୍ଥାପନା କରବାର୍କେ ଓଡ଼ିଶା ସରକାର ଇଣ୍ଟେଲ୍ କର୍ପୋରେସନ୍ ଆର୍ 3DS ୟୁଏସ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦେଶର ସବୁଠାରୁ ବଡ଼ ଉଚ୍ଚା ପ୍ରଯୁକ୍ତି ଉତ୍ପାଦନ ନିବେଶ ଭିତରୁ ଗୋଟିଏ। ଏହି ୟୁନିଟ୍ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ସ୍ଥାପନା ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଆର, ଇଣ୍ଟେଲ୍ର ସିଇଓଙ୍କର ଉପସ୍ଥିତି ଥି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକେ ସଫଲ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଲୋକର ସହଯୋଗ ଆର୍ ସମର୍ଥନ କାମନା କରାଯାଇଛି। ଘରେ ଘରେ ଯାଇକରି ଯାଞ୍ଚ କରୁଥିବାର ବିଏଲ୍ଓମାନଙ୍କୁ ସଭେ ସହଯୋଗ କରବାର୍ ଲାଗି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଲୋକର ସୁବିଧା ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆର୍ ସବୁ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ଏତାର ସହିତ ଭୋଟର ତାଲିକା ବାବଦେ କେନ୍ସିଭିଲ୍ ସାହାଯ୍ୟ ଲାଗି ଟୋଲ୍ ଫ୍ରି ନମ୍ବର 1950 ସମ୍ପର୍କ କରବାର୍ ଲାଗି ପରାମର୍ଶ।

ଦିଆଯାଇଛି। ରାଜ୍ୟ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧୀ ଓଡ଼ିଶା ପୁଲିସର ସ୍ପେଶାଲ ଡ୍ରାଇଭ୍ ଗଲା 18 ଦିନେ 5703 ଜଣଙ୍କର ବିରୋଧନ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଫେରାର ଥିବାର 520 ଜଣ ଅଭିଯୁକ୍ତଙ୍କୁ ଧରାଯାଇକରି କୋର୍ଟ ଚାଲାଣ କରାଯାଇଥିବାର ବେଳେ 957 ଜଣ ଅଭ୍ୟାସଗତ ଅପରାଧୀଙ୍କର ବିରୋଧନ 129 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇତାର ଛଡ଼ା 126 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ 2620 ଜଣଙ୍କର ବିରୋଧନ ପଦକ୍ଷେପ ନିଆଯାଇଛି। ଆଇବାଦିନେଭିଲ୍ ଅପରାଧର ଅପରାଧୀମାନଙ୍କର ବିରୋଧନ ସ୍ପେଶାଲ ଏନ୍ଫୋର୍ସମେଣ୍ଟ ଜାରି ରହିବା ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜୀ ସିରିଜ୍ 2024 ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିକରି ଏବେ ଏସୀୟ ପାରା ଗେମ୍ସ 2024 ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଏଥିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ମିନିଟ୍ରେ ଅପରାହ୍ନ 5ଟାରେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀ କାର୍ଯ୍ୟକ୍ରମରେ ଚିଠିପତ୍ରର କାର୍ଯ୍ୟକ୍ରମ ରହିଛି ସାପ୍ତାହିକୀ। ଅପରାହ୍ନ 5:30 ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ ହରିପ୍ରିୟା ଦେବୀ ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ରାତି 7:30 କାର୍ଯ୍ୟକ୍ରମ ବନାନି, କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ପ୍ରଚାର କରିବୁ ରାତି 8:00। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ରାତି 9:30 ଶୁଣିପାରିବେ ୟୁବା ଭାରତୀ ଏବଂ ରାତି 10:00 ରହିଛି ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି 2ଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5ରୁ 6 ବର୍ଷ

0: ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0କୁ ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5ଟି ଜିଲ୍ଲାର 11ଟି ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ତାରିଖ ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବ ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026ରେ ରାଜ୍ୟର ପାୟଲ ନାଗ 2ଟି ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ପ୍ରୋତ୍ସାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ହାଡ଼ ପରିହା ରୋଗ ଆଲୋଚନା କରିଛନ୍ତି ଡାକ୍ତର ମନୋରଞ୍ଜନ ମଲ୍ଲିକ।
2: ସାଧାରଣତଃ ହାଡ଼ ପରିହା ବା ଓଷ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ 2ଟି ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ୍ ହରମୋନ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ୍, ହେପାରିନ୍ କିମ୍ବା ଆଣ୍ଟି କନଭଲସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା, ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା,

0: କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପର ପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ପରିଆ ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓସ୍ଟିଓପୋରୋସିସ୍ ବା ହାଡ଼ପରିଆ ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓସ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତି ଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ୍ ଡେନ୍ସିଟି। ନିୟମ ଅନୁଯାୟୀ 65 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ୍ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 ଷ୍ଟାଣ୍ଡାର୍ଡ ଡେଭିଏସନ୍ ତଳେ ରହେ, ତେବେ ଓସ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ୍ ଡେନ୍ସିଟି ଟେଷ୍ଟ କରାଯାଉଛି। ଏଥିରେ ରୋଗୀକୁ ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। 2-3 ମିନିଟ୍ ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା। ନିୟମିତ ବ୍ୟାୟାମ ହାଡ଼ କ୍ଷୟକୁ ବନ୍ଦ କରେ। ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କ୍ୟାଲସିୟମ ଟାବ୍ଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ୍ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗଗୁଡ଼ିକ ଓସ୍ଟିଓପୋରୋସିସ୍ର କାରଣ, ସେସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼ କ୍ଷୟଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଓସ୍ଟିଓପୋରୋସିସ୍କୁ ବହୁ ଗୁଣରେ ରୋକାଯାଇପାରିବ। ଓସ୍ଟିଓପୋରୋସିସ୍ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ୍ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର କାଷ୍ଟ ଦ୍ୱାରା ତାହାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଓର୍, ଅର୍ଥାତ୍ ଓସ୍ଟିଓପୋରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ହାଡ଼ ପରିହା ରୋଗ। ଆଲୋଚନା କରିଥିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଭିନ୍ନ ପରିସ୍ଥିତିରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନର ଦୃଢ଼ତାର ସହ ମୁକାବିଲା ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଗତକାଲି ଗୁଜରାଟର ଭୁଜରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଶାହା ଏହା କହିଛନ୍ତି। ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍ର 2 ଆଉଟ୍ପୋଷ୍ଟକୁ ମନ୍ତ୍ରୀ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି।
2: बीएसएफ की सीमा सुरक्षा के कंसेप्ट को पूर्णतया बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया

ସୁରକ୍ଷା ପ୍ରକଳ୍ପ ଅଧୀନରେ ସୀମାରେ ସୁରକ୍ଷା ଗ୍ରିଡ୍ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ନିବେଶ କରାଯିବା ସହ ୱାଚ୍ ଟାୱାର, ରାଡାର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି। ଗ୍ରିଡ୍ ପ୍ରତିଷ୍ଠା ହେବା ପରେ ଦେଶର ସୀମାଲଙ୍ଘନ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧକ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12 ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ 5 ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚିବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରାସେମି ଦ୍ୱାରା ଦେଶର ପ୍ରଥମ ଏଜ୍ ଏଆଇ ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍, ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ପାଇଁ ଏଲ୍ପିଜି ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ

0: ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ ଚାରିଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक एलपीजी सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्रियल
0: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟରେ ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାରରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। 215 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4 ବଲ୍ରେ 3 ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53 ବଲ୍ରୁ 104 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4 ସ୍ୱର୍ଣ୍ଣପଦକ ସମେତ ଭାରତ ଏପର୍ଯ୍ୟନ୍ତ 8 ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ 1 ସ୍ୱର୍ଣ୍ଣ ସମେତ 7 ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ 5,000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍। ସମ୍ବାଦ ଶେଷ ହେଲା।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜି ପୁଣି କିଛି ନୂତନ ସୂଚନା, କିଛି ସୁମଧୁର ସଙ୍ଗୀତ ସହିତ ଶନିବାର ପରିକ୍ରମାକୁ ନେଇ ମୁଁ ଆସିଛି ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ।

ଆଜି ପରିକ୍ରମାରେ ଜାଣିବା କଳା ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜପରିବାର ସମ୍ପର୍କରେ କିଛି ସୂଚନା। ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳର ଇତିହାସ ଯେତିକି ପ୍ରାଚୀନ ସେତିକି ଗୌରବମୟ ତା'ର ରାଜ ପରମ୍ପରା। ପୌରାଣିକ ମତବାଦରେ ଖଡ଼ିଆଳ ଥିଲା ଦକ୍ଷିଣ କୋଶଳ ରାଜ୍ୟର ଏକ ଅଂଶବିଶେଷ ଓ ଏହାର ନାମ ଥିଲା ଇନ୍ଦ୍ରବନ, ଯାହାର ଅର୍ଥ ବିଶୁଦ୍ଧ ହୀରାର ପ୍ରାପ୍ତିସ୍ଥାନ। ଚୌହାନ ବଂଶୀୟ ଖଡ଼ିଆଳ ରାଜାମାନେ ଥିଲେ ପାଟଣା ବଲାଙ୍ଗୀର ରାଜାଙ୍କର ଭାଇ ଘର। 1590 ମସିହାରେ ଖଡ଼ିଆଳ ରାଜ୍ୟ ଅଲଗା ହେଲା ଓ ରାଜା ଗୋପାଳ ରାୟ କୋମନାକୁ ରାଜଧାନୀ ରୂପେ ପ୍ରତିଷ୍ଠା କରିଥିଲେ। ଗୋପାଳ ରାୟଙ୍କଠାରୁ ନବମ ରାଜା ପ୍ରତାପ ରୁଦ୍ରସିଂହଦେବଙ୍କ ପର୍ଯ୍ୟନ୍ତ କୋମନାଗଡ଼ ଖଡ଼ିଆଳର ରାଜଧାନୀ ଥିଲା। 1852 ମସିହାରେ କୃଷ୍ଣଚନ୍ଦ୍ର ସିଂ ରାଜତ୍ୱ ସମୟରେ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସକଙ୍କ ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେଇଥିଲେ। ରାଜା କୃଷ୍ଣଚନ୍ଦ୍ର ସିଂହଦେଓ 1858 ମସିହାରୁ 1862 ମସିହା ପର୍ଯ୍ୟନ୍ତ ତାଙ୍କୁ ଖଡ଼ିଆଳ ଅଞ୍ଚଳରେ ଗୋପନ ଆଶ୍ରୟ ଦେଇଥିଲେ। ସେ ସମୟରେ ଖଡ଼ିଆଳ ରାଜାମାନେ ମହାରାଜା ଉପାଧିରେ ଭୂଷିତ ଥିଲେ। 1865 ମସିହାରେ ବ୍ରିଟିଶ ସରକାର ଖଡ଼ିଆଳ ରାଜ୍ୟକୁ ଜମିଦାରୀ ରାଜ୍ୟ ଘୋଷଣା କଲେ ଓ କୃଷ୍ଣଚନ୍ଦ୍ର ସିଂହଦେଓଙ୍କ ଭାଇ ପଦ୍ମନ ସିଂଙ୍କୁ ରାଜା ଉପାଧି ଦେଇ ପ୍ରତିଷ୍ଠା କଲେ। ପରେ ପରେ ରାଜା ବ୍ରଜରାଜ ସିଂହଦେଓ, ରାଜା ଆର୍ତତ୍ରାଣ ସିଂହଦେଓ, ରାଜା ଅନୁପ ସିଂହଦେଓ ରାଜତ୍ୱ କରିଥିଲେ ଓ ଖଡ଼ିଆଳର ପ୍ରତିଷ୍ଠା ସୁଦୂର ପ୍ରସାରୀ ହୋଇପାରିଥିଲା। ତେବେ ରାଜା ବ୍ରଜରାଜ ସିଂହଦେଓ ଓଡ଼ିଶା ଇତିହାସର ଜଣେ ଯୁଗାନ୍ତକାରୀ ପୁରୁଷ, ଓଡ଼ିଆ ସାହିତ୍ୟର ଜଣେ ବିଦଗ୍ଧ ସ୍ରଷ୍ଟା ଭାବରେ ସେ ଜନାଦୃତ। ଯୁବରାଜ ଥିବା ସମୟରେ 1883 ମସିହାରେ ସେ ଖଡ଼ିଆଳ ସାହିତ୍ୟ ସମିତି ଗଠନ କରିଥିଲେ ଓ ତାହା ଥିଲା ଓଡ଼ିଶାର ପ୍ରଥମ ସାହିତ୍ୟ ସମିତି। ତେବେ ନବା ଏକ ଛୋଟ ସଙ୍ଗୀତମୟ ବିରତି, ବିରତି ପରେ ପୁଣି କିଛି ଖଡ଼ିଆଳ ସାହିତ୍ୟ ଏବଂ ରାଜପରିବାରକୁ ନେଇ ସୂଚନା।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ୍ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ

0: 3.3 ମେଗାହର୍ଜରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମସିହାରେ ଖଡ଼ିଆଳ ସାହିତ୍ୟ ସମିତି ତାର ଶତବାର୍ଷିକୀ ପାଳନ କରିଥିଲା। ତତ୍କାଳୀନ ଓଡ଼ିଆ ପତ୍ରିକା ଇନ୍ଦ୍ରଧନୁ ଓ ବିଜୁଳି ରାଜା ବ୍ରଜରାଜ ସିଂ ଦେଓଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ଭାବରେ ନାମିତ କରିଥିଲା। ବୀର ବିକ୍ରମ ଦେଓ ଯୁବରାଜ ଅବସ୍ଥାରେ 1895 ମସିହାରେ ବୀର ବିକ୍ରମ ଥିଏଟର ପ୍ରତିଷ୍ଠା କରିଥିଲେ, ଯାହାକି ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ଭାବରେ ପ୍ରତିଷ୍ଠା ଅର୍ଜନ କରିଛି। ବୀର ବିକ୍ରମ ଜଣେ ଖ୍ୟାତନାମା ନାଟ୍ୟକାର ଥିଲେ ଓ 1903 ମସିହାରେ ତାଙ୍କର ରଚିତ ଉତ୍କଳ ଦୁର୍ଦ୍ଦଶା ନାଟକ ଅଖଣ୍ଡ ଓଡ଼ିଶା ଗଠନରେ ସହାୟକ ହୋଇଥିଲା। ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସ୍ୱରୂପ ସେ ଓଡ଼ିଶାର ସୁନାମଧନ୍ୟ କବି ରାଧାନାଥ ରାୟଙ୍କର ସୁପୁତ୍ର ଶଶିଭୂଷଣଙ୍କ ସହ ମହାପ୍ରସାଦ ବା ମୈତ୍ର ସମ୍ପର୍କ ରଖିଥିଲେ। ତେବେ ଖଡ଼ିଆଳର ସାହିତ୍ୟିକ ପରମ୍ପରା ସମ୍ପର୍କରେ ଆଲୋଚକ ଧନେଶ୍ୱର ବାରିକ ଯାହା ମତ ରଖନ୍ତି ତାକୁ ଟିକେ ଶୁଣିବା।
1: ଖଡ଼ିଆଳ କହିଲେ କେଉଁଠି? ପୂର୍ବତନ କଳାହାଣ୍ଡି ବା ସ୍ୱାଧୀନ ପରବର୍ତ୍ତୀ କଳାହାଣ୍ଡି ଜିଲ୍ଲାର ଗୋଟିଏ ସବ୍ ଡିଭିଜନ ନୂଆପଡ଼ା ହିଁ ପ୍ରାଚୀନ ଖଡ଼ିଆଳ ରାଜ୍ୟ ବା କାଉଁରୀପାଟଣା ଅନ୍ତର୍ଗତ ଗୋଟିଏ ଛୋଟ ଜମିଦାରୀ ଅଞ୍ଚଳ। ଓଡ଼ିଶାର ଭୌଗୋଳିକ ମାନଚିତ୍ରରେ କଳାହାଣ୍ଡି ନୂଆପଡ଼ା ଖଡ଼ିଆଳ ପ୍ରଭୃତି ଭୂଖଣ୍ଡ ବିଶେଷ ସ୍ୱଳ୍ପ ସ୍ଥାନ ଅଧିକାର କରିପାରନ୍ତି, କିନ୍ତୁ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ। ଯଦିଓ ଖଡ଼ିଆଳର ସାହିତ୍ୟିକ ପରମ୍ପରା କହିଲେ ବିଗତ 500 ବର୍ଷର ଇତିହାସ ଖଡ଼ିଆଳ ସାହିତ୍ୟର ସ୍ୱର୍ଣ୍ଣିମ ସମୟ। ଖଡ଼ିଆଳର ଆଦିକବି ହେଉଛନ୍ତି ଚୈତନ୍ୟ ଦାସ। ସେ ଏକାଧାରାରେ ଜଣେ ଉଚ୍ଚକୋଟୀର କବି, ସନ୍ଥ, ଯୋଗ ସାଧକ, ପରମ ନିର୍ଗୁଣ ଅଦ୍ୱୈତ ବ୍ରହ୍ମର ଏକନିଷ୍ଠ ସାଧକ, ସତ୍ୟ ମହିମା ଧର୍ମର ଆଦ୍ୟ ପ୍ରଚାରକ, ଉତ୍କଳର ମହାକବି ସାରଳ ଦାସ ଓ ପଞ୍ଚସଖାଙ୍କ ପରେ ପଶ୍ଚିମ ଓଡ଼ିଶାରେ ଏହି ଯୋଗଜନ୍ମା କବି କଠୋର ସାଧନା ବଳରେ କରିଥିଲେ ଅପୂର୍ବ ଗ୍ରନ୍ଥତ୍ରୟ ବିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମାହାତ୍ମ୍ୟ, ଦେବଦର୍ଶନ ପୁରାଣ, ତତ୍ ସହିତ ଅନେକ ଭଜନ ଓ ଚୌତିଶା। ଏହି ନିର୍ଗୁଣ ସାହିତ୍ୟ ଧାରାର କବି ଚୈତନ୍ୟ ଦାସ ହିଁ ଖଡ଼ିଆଳର ସାହିତ୍ୟ ଭୌଗୋଳିକ ଚିତ୍ରରେ ପରିଚୟ ଦେଇଛନ୍ତି ପ୍ରଥମ ଥର ପାଇଁ। ଖଡ଼ିଆଳ ଦରବାରର ପୁରୁଣା ରେକର୍ଡରୁ ରାଜା ରତ୍ନସିଂ ଦେବଙ୍କ 7, ରାଜା କୃଷ୍ଣଚନ୍ଦ୍ର ଦେବଙ୍କ 4, ପଦ୍ମନସିଂ ଦେବଙ୍କ 13 କବିତା ଏବଂ ତତ୍କାଳୀନ କବିମାନଙ୍କ କବିତା ସଂଗୃହୀତ ହୋଇ ଖଡ଼ିଆଳ କୁସୁମ ଦ୍ୱିତୀୟ ଭାଗ ଗୀତିମଞ୍ଜୁଷା ଖଡ଼ିଆଳ ସାହିତ୍ୟ ସମିତି ଦ୍ୱାରା 1955 ମସିହାରେ ପ୍ରକାଶିତ। ତାପରେ ରାଜା ବ୍ରଜରାଜ ସିଂହଙ୍କ 1899-1907 ସମୟରେ ଓଡ଼ିଆ ସାହିତ୍ୟ କାର୍ଯ୍ୟକଳାପ ଏକ ନୂତନ ବଳ ନେଲା। 1883 ଖଡ଼ିଆଳ ସାହିତ୍ୟ ସମିତି ଗଠନ କଲେ। ତାଙ୍କ ରଚିତ କାବ୍ୟ ବ୍ରଜବଧୂ ବିଳାସ ମଧ୍ୟ ଏହି ବର୍ଷ ପ୍ରକାଶିତ ହୋଇଥିଲା।
0: ରାଜା ବ୍ରଜରାଜଙ୍କର ଶାସନ କାଳରେ ହିଁ ଇଂରେଜ ଶାସନ ଖଡ଼ିଆଳରେ ଆରମ୍ଭ ହୋଇଥିଲା। 1897 ମସିହାରେ ଖଡ଼ିଆଳରେ ଆଙ୍ଗ୍ଲୋ ଭର୍ଣ୍ଣାକୁଲାର ମିଡିଲ୍ ସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାକି ବର୍ତ୍ତମାନ ଗର୍ଲସ୍ ସ୍କୁଲ ଭାବରେ ପ୍ରତିଷ୍ଠିତ। ରାଜା ଆର୍ତତ୍ରାଣ ଦେଓ ରାଜା ଇଟି ହାଇସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ 1944 ମସିହା ଡିସେମ୍ବର ମାସ 15 ଇଂରେଜ ଗଭର୍ଣ୍ଣର ସାର୍ ହଟସନ୍ ଲୁଇସ୍ ଖଡ଼ିଆଳ ଆସିଥିଲେ। ବ୍ରିଟିଶ ସରକାର 1862 ମସିହାରେ ରାୟପୁର ଜିଲ୍ଲା ପ୍ରତିଷ୍ଠା କରି ଖଡ଼ିଆଳକୁ ମହାସମୁଦ ତହସିଲରେ ରଖିଥିଲେ। ଖଡ଼ିଆଳ ଅଞ୍ଚଳର ସାହିତ୍ୟପ୍ରେମୀ ରାଜା ଆର୍ତତ୍ରାଣ ଦେଓଙ୍କର ନେତୃତ୍ୱରେ ଭାଷା ଆନ୍ଦୋଳନରେ ସାମିଲ ହୋଇଥିଲେ। 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ଏହା ସହାୟକ ହୋଇପାରିଥିଲା। ତାଙ୍କର ସୁପୁତ୍ର ଅନୁପ ସିଂ ଦେଓ ଜଣେ ଜନପ୍ରିୟ ରାଜା ଓ ରାଜନେତା ଥିଲେ। ସେ ଅନେକ ଥର ଓଡ଼ିଶା ବିଧାନସଭାର ସଦସ୍ୟ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ରାଜା ବ୍ରଜରାଜ 1897 ମସିହାରେ ପ୍ରତିଷ୍ଠା କରିଥିବା ବ୍ରଜରାଜ ବାଗକୁ ରାଜା ଅନୁପ ସିଂ ଦେଓ ଓ ତାଙ୍କର ପତ୍ନୀ ସୌଭାଗ୍ୟ ମଞ୍ଜରୀ ଦେବୀ ଖଡ଼ିଆଳ କଲେଜ ପ୍ରତିଷ୍ଠା ପାଇଁ ଦାନ କରିଥିଲେ, ଯାହାର ପରିମାଣ ଥିଲା ପ୍ରାୟ 40 ଜମି। ଖଡ଼ିଆଳ ଥିଲା ରାଜା ଶାସନ ସମୟରେ ଏକ ସ୍ୱର୍ଣ୍ଣିମ ଅଞ୍ଚଳ। ରାଜ୍ୟର ବିକାଶ ସହ ରାଜଦରବାରରେ ସାହିତ୍ୟ, ସଙ୍ଗୀତ ଓ କବିତାର ଆସର ଜମୁଥିଲା। ଖଡ଼ିଆଳ ରାଜାବୃନ୍ଦ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଜଣେ ଯଶସ୍ୱୀ ସ୍ରଷ୍ଟା ଓ ସର୍ବମାନ୍ୟ ମହାମନିଷୀ। ବର୍ତ୍ତମାନ ପ୍ରଥା ଅନୁଯାୟୀ ରାଜା ଥିବା ଡକ୍ଟର ଜିତାମିତ୍ର ପ୍ରସାଦ ସିଂ ଦେଓ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତ୍ନତତ୍ତ୍ୱବିତ୍ ଓ ଐତିହାସିକ। ପଟ୍ଟାୟତ ନୀଳ ଲୋହିତ ସିଂ ଦେଓ ଓଡ଼ିଶାର ଜଣେ ଆଗଧାଡ଼ିର କବି। ରାଣୀ ରାଜଶ୍ରୀ ଦେବୀ ଭାରତର ଜଣେ ପ୍ରତିଷ୍ଠିତ ମହିଳା ସମାଜସେବିକା। କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି, ଏହି ନ୍ୟାୟରେ ଆଜି ରାଜା ଶାସନ ନାହିଁ। ତଥାପି ଖଡ଼ିଆଳ ରାଜାଙ୍କ ପ୍ରତି ଏ ଅଞ୍ଚଳବାସୀଙ୍କର ପ୍ରଗାଢ଼ ଭକ୍ତି ଓ ସମ୍ମାନ ରହିଛି।

ତାହେଲେ ବନ୍ଧୁଗଣ, ଆଜି ପରିକ୍ରମାରେ କଳା ଓ ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜ ପରିବାର ସମ୍ପର୍କରେ ସୂଚନା ଏତିକି, ଆଉ ସଙ୍ଗୀତ ବି ଏତିକି। ପୁଣି କିଛି ନୂତନ ସୂଚନା ଆଉ ସଙ୍ଗୀତ ସହ ଦେଖା ହେବ ଆସନ୍ତା ଶନିବାର ଦିନ ଠିକ୍ ଏହି ସମୟରେ ପରିକ୍ରମା କାର୍ଯ୍ୟକ୍ରମରେ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆଜି ଦିନଟି ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ। ବିଦାୟ ନେଉଛୁ, ନମସ୍କାର।

0: ଶୁଣୁଥିଲେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ପରିକ୍ରମା, ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚାଷର କଥା।
1: ଆମର୍ ଦେଶ ଭାରତ ଗୁଟେ କୃଷି ପ୍ରଧାନ ଦେଶ। ଏ କୃଷି ଉତ୍ପାଦନରେ ପଶୁପାଳନର ଭୂମିକା ଇଟା ଗୁଟେ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା। ଏ ବର୍ତ୍ତମାନ ସମିଆନେ ଗୋପାଳନ କରବାରଟା ଆମର ଚାଷୀ ଦାଦାମାନଙ୍କର ଲାଗି ଇଟା ଗୁଟେ ଲାଭଜନକ ଆରୁ ଆତ୍ମରୋଜଗାର ଯୁକ୍ତ ବ୍ୟବସାୟ ଇଟା। ଆମର୍ ଦେଶ ଭାରତ ଗୁରସ୍ ଉତ୍ପାଦନରେ 1997 ଠାନୁ ସାରା ପୃଥିବୀନେ ପ୍ରଥମ ସ୍ଥାନରେ ରହିଆସିଛେ। ଆମର୍ ଦେଶ ଆର୍ଥିକ ବର୍ଷ 2018-2019 187.7 million ton ଗୁରସ୍ ଉତ୍ପାଦନ କରିଥିଲା, ଯେନ୍ଟାକି ମୁଡ ପିଛା ପ୍ରତି ବ୍ୟକ୍ତି 394 gram ପତ୍କେ ଥିଲା। ହେନ୍ତା ଯଦି ଦେଖମା ବୋଇଲେ ଆମର୍ ଦେଶନେ ବେଶୀ କରି 3 ପ୍ରଜାତିର ଗୁରସ୍ ଦେବାର ଗାଏ ଦେଖାଯାଏ ସନେ। ସେମାନେ ହେଲେ 100% ହୋଲଷ୍ଟିନ୍ ଆରୁ ଜର୍ସି ଭଲିଆ ବିଦେଶୀ ଗାଏ। ସେନ୍ତା 2 ଆସୁଛନ୍ ଶଙ୍କର ଜାତୀୟ ଗାଏ ଆରୁ 3 ଆସୁଛନ୍ ଗିର୍, ସାହିୱାଲ, ରେଡ୍ ସିନ୍ଧି ଆରୁ ଥରପରକର୍ ଇ ଭଲିଆ ଦେଶୀ ଗାଏମାନେ ଅଛନ୍। ଏ ବିଦେଶୀ ଆରୁ ଶଙ୍କର ଜାତୀୟ ଗାଏମାନଙ୍କର ତୁଳନା କର୍ମା ବୋଇଲେ ଆମର୍ ଦେଶୀ ଗାଏମାନଙ୍କର ଗୁରସ୍ ଉତ୍ପାଦନ କରବାର କ୍ଷମତା ସେମାନଙ୍କର ଠାନୁ ବେଶୀ କମ୍। ଏ ମାତର ଇନ ଆମକେ ଗୋଟେ କଥା ବୁଝିବାକେ ପଡ଼ବା ଯେ ଆମର୍ ଦେଶର ବୈଜ୍ଞାନିକ ଆଜ୍ଞାମାନଙ୍କର କଠୋର ପରିଶ୍ରମ ନେ ଆଜିର

0: ମିଆନେ ଗିର୍ ଆରୁ ସାହିୱାଲ ପ୍ରଜାତିର ଗାଏମାନେ ଗୋଟେ ଦିନକେ ଏକା ଅଧିକା ନୁ ଅଧିକା 20 ନୁ 22 ଲିଟର ପତକେ ଗୁରସ୍ ସେମାନେ ଦେବାର୍ତି ସକ୍ଷମ ହେଇପାରିଛନେ। କମ୍ ଖର୍ଚ୍ଚା କରିକରି ଗୋପାଳନ ନୁ ଅଧିକା ଉତ୍ପାଦନ ପାଇବାର ଲାଗତି ମୁଖ୍ୟତଃ 4ଟା ବିନ୍ଦୁ ଉପରେ ଆମର ଚାଷୀ ଦାଦାମାନଙ୍କୁ ବେଶୀ କରି ଧ୍ୟାନ ଦେବାକେ ପଡ଼ବା। ସେଟା ମାନେ ହେଲା 1 ଗୋଖାଦ୍ୟ, 2 ଆସୁଛେ ତାକର ପ୍ରଜନନ କ୍ଷମତା, 3 ଆସୁଛେ ଠିକ୍ ଗାଏ ଚୟନ, ଆରୁ 4 କଥା ହେଲା ଗାଈର ସ୍ୱାସ୍ଥ୍ୟ ଆରୁ ତାର ରହିବାର ଜାଗା, ଯେନ୍ଟା କି ଆମେ ଗୁହାଲ ଘର ବୋଲିକରି କହିସୁଁ, ସେଟା ତାକର ଲାଗି ଯେନ୍ତା ଆରାମଦାୟକ ହେବାର କଥା ଏ। ତ ଚାଷୀ ଦାଦାମାନେ ପ୍ରଥମେ ଆମେ ଦେଖମା ଇ ଗୋପାଳନର ପ୍ରଥମ ଦିଗ ହେଲା ଗୋଖାଦ୍ୟ। ଇ ବିଷୟଟି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଗୋପାଳନର ସବୁ ବାଟର ଖର୍ଚ୍ଚାର ପାଖାପାଖି 65-70% ଖର୍ଚ୍ଚାର ଇ ଗୋଖାଦ୍ୟ ନେଇକା ପଲେଇ ଯାଇସି ଏ। ସେଥିର ଲାଗି ଆମର ଚାଷୀ ଦାଦାମାନଙ୍କେ ଗୋଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଦରକାର ଏ। ତାର ସନେ ଗୋଖାଦ୍ୟ ସନ୍ତୁଳିତ ବି ହେବାର କଥା। ଗୋଖାଦ୍ୟକେ ମୁଖ୍ୟତଃ 3 ବିଭକ୍ତ କରାହେଇଛେ। 1 ହେଲା ସବୁଜ ଘାସ, 2 ହେଲା ନଡ଼ା, ଆରୁ 3 ହେଲା ଦାନା ଖାଦ୍ୟ। ଗୋଟେ 400 କିଲୋଗ୍ରାମର ବୈଶିଆ ଗୁରସ ଦେଉଥିବାର ଗାଈକେ ସବୁଦିନ ପାଖାପାଖି 3-4 କିଲୋଗ୍ରାମ ଦାନା ଖାଦ୍ୟ, ତାର ସନେ 4-5 କିଲୋଗ୍ରାମ ସବୁଜ ଘାସ, ଆରୁ 4-5 କିଲୋଗ୍ରାମ ନଡ଼ା ଦେବାର କଥାଏ। ଯଦି ଗାଏ 10 ଗୁରସ ଦେଉଛେ ବୋଇଲେ ତାକେ 3-4 ଉତ୍ପାଦନର 30-40% ଦାନା ଦେବାର କଥାଏ। ଅଧିକ ମାତ୍ରାରେ ସବୁଜ ଘାସ ମିଳୁଛେ ବୋଇଲେ 10 ଘାସ ନେ 1-1.5 ଦାନା ଆମେ କମ୍ କରିପାରମା। ଏନ୍ତା କର୍ମା ବୋଇଲେ ଆମର ଖର୍ଚ୍ଚା ବି କମିଯିବା। ମକା ଜାତୀୟ ଘାସ ଅପେକ୍ଷା ଡାଲି ଜାତୀୟ ଘାସର ଉତ୍ପାଦନ କ୍ଷମତା ଅଧିକା ଏ। ସେଥିର୍ଲାଗି ଅଧିକା ମାତ୍ରାରେ ଡାଲି ଜାତୀୟ ଘାସ ଗାଈକେ ଆମେ ପ୍ରଦାନ କରବାର କଥା ଏ। ସେନ୍ତା ଗୋ ଖାଦ୍ୟ ନେ 13-14% ପୁଷ୍ଟିସାର, ଆରୁ 70-72% ହଜମ କରିପାରବାର ଭଳିଆ ପୋଷଣ ବି ରହିବାର ଆବଶ୍ୟକ ଏ। ଗୋଟେ ବଡ଼ ଗାଏ ଦିନକେ ପାଖାପାଖି 70-80 ଲିଟର ପତକେ ପାନ ପିଥିସି ଏ। ସବୁବେଳେ ଗାଏ ପାଖେ ପ୍ରଚୁର ମାତ୍ରାରେ ପାନ ରଖବାର କଥା। ଏଇଟା ଯଦି ସମ୍ଭବ ନେଇ ହେଇପାରୁଛେ ବୋଇଲେ ଦିନକେ ଆମେ 2-3 ପତକେ ପାନ ଆମେ ଗାଏକେ ଦେଇପାରମା। ସେନ୍ତା ଗୋ ଖାଦ୍ୟ 2-3 ସବୁଦିନ ଆମକେ ଦେବାକେ ପଡ଼ବା ଏ। ଗୁରସ ସଂଗ୍ରହ କଲା ବେଲ୍କି ଗାଈକେ ଦାନା ଆରୁ ଗୁରସ ସଂଗ୍ରହ କରିସାରିଲା ପଛେ ସବୁଜ ଘାସ ନେଇ ହେଲେ ନଡ଼ା ଯେନ୍ତା ଖାଇବାକେ ଦେବାରଟା ଆମେ ନେଇ ପାରମା। ଇ କଥା ଗୋଟିକେ ବି ଧ୍ୟାନ ଦେବାକେ ପଡ଼ବା। ଏନ୍ତା କରବାର ଦ୍ୱାରା ଗୁରସ ସଂଗ୍ରହ କଲା ପଛେ ଗାଏ ଚଟାନ ଉପରେ ଆରୁ ନେଇ ଶୁଇକରି ସେ ଖାଏତ ଖାଇବାର୍ତି ଏକା ବ୍ୟସ୍ତ ରହିବା ଏ। ଗାଏ 15-20 ଲିଟର ଗୁରସ ଦେଉଛେ ବୋଇଲେ ତାର ଗୋ ଖାଦ୍ୟ ନେ 3-5% ଖାଇବାର ତେଲ ଆମେ ମିଶ୍ରଣ କରିକରି ଆମେ ଦେଇପାରମା। ତ ଚାଷୀ ଦାଦାମାନେ ସବୁ କଥାକେ ଧ୍ୟାନରେ ରଖିକରି ଆମେ ଗୋପାଳନ ଲାଗି ଅଟା ଭିଡ଼ମା ବୋଇଲେ ତାର ଗୁରସ ଦେବାର କ୍ଷମତା ବଢ଼ବାର ସନେ ସନେ ଆମର ଚାଷୀ ଦାଦାମାନେ ବି ଲାଭ ରହିବେ।
1: ଶୁଣିଲି ଚାଷର କଥା ଆକାଶବାଣୀ ଭବାନୀ ପାଟଣା। ଶ୍ରୋତବନ୍ଧୁ ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଅଲେଖ ବିଶ୍ୱାଳଙ୍କ ରଚିତ କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଅରବିନ୍ଦ ମୁତଲି।

ଅଲେଖ ବିଶ୍ୱାଳଙ୍କ ଅନ୍ୟ ଏକ ରଚନାରୁ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଗୀତା ଦାସଙ୍କ ପରିବେଷିତ ଭକ୍ତିଗୀତଟି।

ಶ್ರುತಿಬಂಧು ಶುಣುಚಂತಿ ಗೀತಾ ಗೀತಾಂಜಳಿ ಕಾರ್ಯಕ್ರಮ ಆಕಾಶವಾಣಿ ಭವನಿ ಪಠಣ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶେଷରେ ଆଞ୍ଚୁ ଶୁଣିବା ଅଲେଖ ବିଶ୍ୱାଳଙ୍କ ଅନେକ ରଚନାରୁ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ।

ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବାବୁଲ ସୁପ୍ରିୟଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଆସନ୍ତୁ ଶୁଣିବା ପଞ୍ଚାନନ ନାୟକଙ୍କ ଅନ୍ୟ ଏକ ରଚନାରୁ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ପୁତ୍ର ଏବଂ ବଧୂମାନଙ୍କୁ ନେଇ ଅଯୋଧ୍ୟା ଫେରୁଛନ୍ତି ଦଶରଥ। ବାଟରେ ଭେଟ ହେଉଛନ୍ତି ପରଶୁରାମ। ପରଶୁରାମଙ୍କୁ ଦେଖି ଭୟରେ ବିନୟୀ ହୋଇ ଦଶରଥ କହୁଛନ୍ତି, ବୃଦ୍ଧ କାଳେ ଋଷ୍ୟଶୃଙ୍ଗ ପୁତ୍ରଦାନ କଲେ, ବିବାହ ଉତ୍ସବ ସାରି ବାହୁଡ଼ୁଛୁ, ଆୟୁ ବୃଦ୍ଧି ହେବ, ପାଦରଜ ଦିଅନ୍ତୁ। ଆପଣ ବିଷ୍ଣୁଙ୍କ ଆବେଶ ଅବତାର, ଅର୍ଥାତ୍ ବିଷ୍ଣୁଙ୍କ ଭାବ ଆପଣଙ୍କଠାରେ ପ୍ରକାଶ ପାଇଛି। ଅଗ୍ନି ଭଳି ବିଶେଷ ଭାବେ ଜଳି ଭକ୍ତର ଭକ୍ତି କ'ଣ ଘେନିବେ ନାହିଁ? ପରଶୁରାମ କହିଲେ, ଯେଉଁ ରାମ ବଡ଼ାଇ ପ୍ରକଟ କରି ବୀରବାଦ୍ୟ ମୋ ନିକଟରେ ବଜାଇ ଯାଉଛି, ସେ କି ଜାଣେ ନା ବିଶ୍ୱରେ ମୁଁ କ୍ଷତ୍ରିୟ ବିମର୍ଦ୍ଦନ ବାନା ବା ପତାକା ଉଡ଼ାଇ ସାରିଛି। ଆଜି ବସୁଧାରେ ତା ଶିରକୁ ଲୁଟାଇ ଦେବି। ଆତୁର ହୋଇ ଦଶରଥ କହିଲେ, ମୋ କ୍ଷୀରଖିଆ କ୍ଷୀରକଣ୍ଠଙ୍କୁ ମାରି କି ଯଶ ପାଇବେ? ଲକ୍ଷ୍ମଣ କାହାକୁ ପଚାରିବା ଭଳି କହିଲେ, ଆମ ସୈନ୍ୟମେଳରେ ବାଚାଳଟାଏ କାହୁଁ ପ୍ରବେଶ ହେଲା? ପରଶୁରାମ କହିଲେ, ଏ ତ କ୍ଷୀରକଣ୍ଠ ନୁହେଁ।

ଏ ଯେ ବିଷକଣ୍ଠ ସ୍ୱଳ୍ପ ଶବ୍ଦ ମାଧ୍ୟମରେ ସୁନ୍ଦର ସଂଳାପ ଦେଇଛନ୍ତି ଭଞ୍ଜ। ଶ୍ରୀରାମ କହିଲେ, ବିପ୍ରବର ବାହୁଜ ବା କ୍ଷତ୍ରିୟ ବୃତ୍ତିରେ କାହିଁକି ଏଠାକୁ ଆସିଛ? ଶବର ଭଳି କୁଠାର ଧରି ସମିଧ ବା ଜାଳେଣୀ କାଠ ବିକ୍ରି କରିବ କି? ବାଲ୍ମୀକି ଖଣ୍ଟ ବୃତ୍ତି ଆଶ୍ରୟ କରି ସାଧୁ ଦର୍ଶନରେ ଜଗତବନ୍ଦୀ ହୋଇଥିଲେ, ସେଭଳି ଭାବି ଆସିଥିଲେ ଭଲ କଥା, ପୂଜା ପାଇବ। ଦମ୍ଭୋକ୍ତି ପ୍ରକାଶ କରି ପରଶୁରାମ କହିଲେ, ମୋର ଧନୁଧର, ତାଡ଼କା ମାରି ପୁରୁଣା ଧନୁଟାଏ ଭାଙ୍ଗି ବିରୋଧୁ ବା ବୀରତ୍ୱ କ'ଣ ଦେଖାଉଛ? ବେଖାତିର କରି ଧନୁ ପାଇଁ ରାମ ବାମକର ବଢ଼ାଇଲେ ଓ ତାକୁ ଫେରେଇଲା ବେଳେ ବିଷ୍ଣୁ ତେଜ ହରଣ କରିନେଲେ। ଏଇଭଳି ଭାବରେ ପରଶୁରାମଙ୍କର ତେଜ ହରଣ ବର୍ଣ୍ଣନା ଭଞ୍ଜଙ୍କର ନିଜସ୍ୱ। ପୁଣି ଏକ ଧନୁଭଙ୍ଗ ଜାଣି ସପତ୍ନୀ ଭୟରେ ସୀତାଙ୍କୁ ବିମନା ବା ବିଚଳିତା ହେବା ଦେଖି ରାମ ସୀତାଙ୍କ କାନ ପାଖରେ କହିଲେ, ବଳ କଷାକଷି ଚାଲିଛି, ବିବାହ କାର୍ଯ୍ୟ ନାହିଁ।

ଶ୍ରୋତବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନରା, କୃଷ୍ଣ ଚନ୍ଦ୍ର ରାୟ, କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତିବନ୍ଧୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ପରଦେଶୀ ବାବୁ କଥାଚିତ୍ରରୁ, ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ। କଥାଚିତ୍ର ପରଦେଶୀ ବାବୁ

ହେରି ଆନନ୍ଦ ଏବଂ ଜସ୍ପିନ୍ଦର ନରୁଲାଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ବିଚ୍ଛୁ କଥାଚିତ୍ରରୁ। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦରାଜ ଆନନ୍ଦ। କଥାଚିତ୍ର ବିଚ୍ଛୁ।

0: AIR at 90. ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: क्या कहना कथा चित्ररु आसंत छुनिबा मजरु सुल्तानपुरी क रचित गीतटी स्वर संयोजना राजेश रोशन କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। କଥାଚିତ୍ର କ୍ୟା କେହେନା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ହମ୍ ହୋ ଗଏ ଆପକେ କଥାଚିତ୍ରରୁ, ସମୀରଙ୍କ ଗୀତ ରଚନାରୁ। ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସ୍ୱର ସଂଯୋଜନା ନଦୀମ ଶ୍ରବଣ। କଥାଚିତ୍ର ହମ୍ ହୋ ଗଏ ଆପକେ।

ହିନ୍ଦୀ କଥାଚିତ୍ରର ଗୀତ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ରାଜା ରାଣୀ କଥାଚିତ୍ରରୁ ଶୁଣନ୍ତୁ ପ୍ରଥମ ଗୀତଟି। ସ୍ୱରୂପ ନାୟକଙ୍କ ଗୀତରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ। କଥାଚିତ୍ର ରାଜା ରାଣୀ।

ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ବାଜି କଥାଚିତ୍ରରୁ ନିଜାମଙ୍କ ରଚିତ ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର। କଥାଚିତ୍ର ବାଜି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଛାତିରେ ଲେଖିଛି ତୋରି ନା, କଥାଚିତ୍ରରୁ ଶୁଣନ୍ତୁ ଅରୁଣ ମନ୍ତ୍ରୀଙ୍କ ରଚିତ ଗୀତଟି। ମଳୟ ମିଶ୍ରଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। କଥାଚିତ୍ର ଛାତିରେ ଲେଖିଛି ତୋରି ନା।

ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ସହ ଆରମ୍ଭ କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। କାର୍ଯ୍ୟକ୍ରମଟି ପ୍ରଚାରିତ ହେଉଛି 248 meters ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବିଶେଷ କାର୍ଯ୍ୟକ୍ରମର ସମ୍ଭାରଣୀ ମୁଁ ଆଜି ଉପସ୍ଥାପନାରେ ରିନା କନ୍ତାୟତ। ନମସ୍କାର। ଶ୍ରୋତାବନ୍ଧୁ, ମାନବ ସଭ୍ୟତାରେ ଧନ ଶବ୍ଦର ସାଧାରଣତଃ ଅର୍ଥ ହେଉଛି ସୁନା, ରୂପା, ଅର୍ଥ ବା ସମ୍ପତ୍ତି। କିନ୍ତୁ ଜ୍ଞାନ ଏକମାତ୍ର ଅକ୍ଷୟ ଏବଂ ସର୍ବୋତ୍ତମ ସମ୍ପଦ। ଶାସ୍ତ୍ରରେ କୁହାଯାଇଛି, ବିଦ୍ୟା ରତ୍ନାଂ ମହାଧନାଂ, ଅର୍ଥାତ୍ ସମସ୍ତ ପ୍ରକାର ସମ୍ପତ୍ତି ମଧ୍ୟରେ ଜ୍ଞାନ ହିଁ ଶ୍ରେଷ୍ଠ ଧନ। ଏପରି ପ୍ରକ୍ରିୟା ଆସନ୍ତୁ ଶୁଣନ୍ତୁ ଗୋଟିଏ କାହାଣୀଟି। ଥରେ ଜଣେ ଋଷି ଜଙ୍ଗଲରେ କ୍ଷୁଧା ଏବଂ ତୃଷ୍ଣାରେ ଥିଲେ। ଦୁଇଜଣ ଶିଶୁ ତାଙ୍କୁ ଖାଇବାକୁ ଦେଲେ ଏବଂ ତାଙ୍କର ସେବା କରିଥିଲେ। ଋଷି ଖୁସି ହୋଇ ଦୁଇଜଣଙ୍କୁ ବର ମାଗିବାକୁ କହିଲେ। ପ୍ରଥମ ଶିଶୁଟି ଧନ ମାଗିଲେ, ଆଉ ଦ୍ୱିତୀୟ ଶିଶୁଟି ଜ୍ଞାନ ମାଗିଲେ। ଋଷି ତାଙ୍କୁ ତଥାସ୍ତୁ କହି ଚାଲିଗଲେ। କିଛି ଦିନ ପରେ ଋଷିଙ୍କର ସେହି ଦୁଇଜଣଙ୍କ କଥା ମନେ ପଡ଼ିଲା। ସେ ଦୁଇଜଣଙ୍କୁ ଡାକିଲେ ଆଉ ପଚାରିଥିଲେ, ବର୍ତ୍ତମାନ କିପରି ଅଛ? ପ୍ରଥମ ଶିଶୁଟି କହିଲା, ମୋର ଧନ ସମ୍ପତ୍ତି ଅପବ୍ୟୟ ହେତୁ ମୁଁ ଦରିଦ୍ର ହୋଇଗଲି। ଦ୍ୱିତୀୟ ଶିଶୁଟି କହିଲା, ଗୁରୁ, ମୁଁ ତ ଆପଣଙ୍କୁ ଜ୍ଞାନ ମାଗିଥିଲି, ମୋର ଜ୍ଞାନ ଦିନକୁ ଦିନ ବଢ଼ି ଚାଲିଛି। ବାସ୍ତବରେ ସମୟକ୍ରମେ ଅର୍ଥ ବା ସମ୍ପତ୍ତି ନଷ୍ଟ ହୋଇଯାଇପାରେ, କିନ୍ତୁ ଜ୍ଞାନ ମୃତ୍ୟୁ ପର୍ଯ୍ୟନ୍ତ, ମୃତ୍ୟୁ ପରେ ମଧ୍ୟ କୀର୍ତ୍ତି ରୂପେ ଜୀବିତ ରହିଥାଏ। ଜ୍ଞାନ ମଣିଷର ଅନ୍ତରକୁ ଆଲୋକିତ କରେ। ଜ୍ଞାନୀ ରୂପୀ ମହାଧନ ମଣିଷକୁ ପ୍ରକୃତ ଭାବରେ ଗଢ଼ିତୋଳି ଅମରତ୍ୱ ପ୍ରଦାନ କରେ। ତେଣୁ ଜ୍ଞାନ ହିଁ ଜୀବନର ଶ୍ରେଷ୍ଠ ପୁଞ୍ଜି। ପ୍ରଗତିଶୀଳ ସମାଜ ଗଠନ ପାଇଁ ଜ୍ଞାନ ହିଁ ମୂଳଦୁଆ। ଜ୍ଞାନ ମଣିଷକୁ ବିନୟୀ କରେ। ବିଦ୍ୟା ତଦାତି ବିନୟମ୍, ବିନୟୀ ମନୁଷ୍ୟ ହିଁ ସମାଜର ମଙ୍ଗଳ ସାଧନ କରିପାରେ।

ଜୀବନରେ ପ୍ରତ୍ୟେକ କ୍ଲାନ୍ତିପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରେ ବିଶ୍ରାମ ନିତାନ୍ତ ଜରୁରୀ। ଯେମିତି ଦିନଯାକର ଅକ୍ଲାନ୍ତ ପରିଶ୍ରମ ପରେ ରାତି ଆସେ, ସପ୍ତାହର ଛଅ ଦିନର କାର୍ଯ୍ୟବ୍ୟସ୍ତତା ପରେ ଆସିଥାଏ।

ରବିବାର ଛୁଟିଦିନ। ଠିକ୍ ଏହି କ୍ରମରେ ବର୍ଷଯାକର କାର୍ଯ୍ୟବ୍ୟସ୍ତତା ପରେ ଆସିଥାଏ ଗ୍ରୀଷ୍ମ ଅବକାଶ। ହୁଏତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, କିନ୍ତୁ ଗୋଟିଏ କୋମଳମତି ଶିଶୁ ପାଇଁ ପ୍ରାଥମିକ ସ୍ତରରେ ଏହାର ଆବଶ୍ୟକତା ବହୁତ ବେଶୀ। ଗୋଟିଏ ଶିକ୍ଷାବର୍ଷରେ ଦୈନିକ ପାଠପଢ଼ା ବ୍ୟତୀତ ବିଦ୍ୟାଳୟରେ କେତେ ଅନୁଭବ କରେ, କେତେ କ'ଣ କାର୍ଯ୍ୟକ୍ରମ ଚାଲିଥାଏ, ସବୁଥିରେ ପୁଣି ପ୍ରତିଯୋଗିତା କରିବା ପାଇଁ ପିଲାଙ୍କୁ ପ୍ରସ୍ତୁତ ହେବାକୁ ପଡ଼େ। ତା ସାଙ୍ଗକୁ ପରୀକ୍ଷାରେ ନିଜକୁ ପ୍ରମାଣିତ କରିବା ପାଇଁ ଚାପ କେତେ ଯେ ଭାରି, ତାହା ଶିଶୁମନ ନେଇ ବୁଝିବାକୁ ଚେଷ୍ଟା ନକଲେ ବୁଝିବା ସମ୍ଭବ ହେବ ନାହିଁ। ଏତେସବୁ ପରେ ପିଲାଟି ଜୀବନରେ ଶିକ୍ଷାବର୍ଷ ଶେଷକୁ ପାଦ ଚାପି ଚାପି ଚାଲିଆସେ ତା'ର ଅତ୍ୟନ୍ତ ପ୍ରିୟ ଗ୍ରୀଷ୍ମ ଅବକାଶର ସ୍ୱର୍ଣ୍ଣିମ ମୁହୂର୍ତ୍ତ, ଯେଉଁ ସମୟରେ ସେ ମନ ଭରି ନିଜ ଜୀବନକୁ ଉପଭୋଗ କରିପାରେ, ପୁନଶ୍ଚ ନିଜ ଭିତରେ ଥିବା ସୃଜନଶୀଳତାକୁ ଆବିଷ୍କାର କରିପାରେ, ଦେଖିପାରେ ଅନନ୍ତ ଆକାଶର ସ୍ୱପ୍ନ। ତା'ର ବ୍ୟାଗ୍ ପ୍ୟାକ୍ କରାଯାଏ, ସେ ଚାଲେ ମାମୁଘର, ମାମୁଘର ତା'ର ସ୍ୱର୍ଗପୁର, ସେଇଠି ହିଁ ମିଳିଥାଏ ତାକୁ ଦୁନିଆର ସମସ୍ତ ସୁଖ। ଘରେ

କେତେ କ'ଣ କାର୍ଯ୍ୟକ୍ରମ ଚାଲିଥାଏ ସବୁଥିରେ। ପୁଣି ପ୍ରତିଯୋଗିତା କରିବା ପାଇଁ ପିଲାଙ୍କୁ ପ୍ରସ୍ତୁତ ହେବାକୁ ପଡ଼େ, ତା ସାଙ୍ଗକୁ ପରୀକ୍ଷାରେ ନିଜକୁ ପ୍ରମାଣିତ କରିବା ପାଇଁ ଚାପ କେତେ ଯେ ଭାରି ତାହା ଶିଶୁ ମନ ନେଇ ବୁଝିବାକୁ ଚେଷ୍ଟା ନକଲେ ବୁଝିବା ସମ୍ଭବ ହେବ ନାହିଁ। ଏତେ ସବୁ ପରେ ପିଲାଟି ଜୀବନରେ ଶିକ୍ଷାବର୍ଷ ଶେଷକୁ ପାଦ ଚାପି ଚାପି ଚାଲିଆସେ ତା'ର ଅତ୍ୟନ୍ତ ପ୍ରିୟ ଗ୍ରୀଷ୍ମ ଅବକାଶର ସ୍ୱର୍ଣ୍ଣିମ ମୁହୂର୍ତ୍ତ, ଯେଉଁ ସମୟରେ ସେ ମନ ଭରି ନିଜ ଜୀବନକୁ ଉପଭୋଗ କରିପାରେ, ପୁନଶ୍ଚ ନିଜ ଭିତରେ ଥିବା ସୃଜନଶୀଳତାକୁ ଆବିଷ୍କାର କରିପାରେ, ଦେଖିପାରେ ଅନନ୍ତ ଆକାଶର ସ୍ୱପ୍ନ। ତା'ର ବ୍ୟାଗ୍ ପ୍ୟାକ୍ କରାଯାଏ, ସେ ଚାଲେ ମାମୁଘର, ମାମୁଘର ତା'ର ସ୍ୱର୍ଗପୁର, ସେଇଠି ହିଁ ମିଳିଥାଏ ତାକୁ ଦୁନିଆର ସମସ୍ତ ସୁଖ। ଘରେ ପହଞ୍ଚି ପହଞ୍ଚି ଢାଳରେ ପାଣି ଆଣି ଧୋଇ ଦିଅନ୍ତି ପାଦ, ଆଈ ଅଷ୍ଟାଙ୍ଗ ଶରୀର ଆଉଁସି ଦେଇ ଗାଲରେ ଆଙ୍କି ଦିଅନ୍ତି କେତେ ଚୁମ୍ବନ। ମାମୁଙ୍କ ପୁଅ ଝିଅ ସାଙ୍ଗସାଥି ସହିତ ମିଳିମିଶି ଛକିସୁନ, କଉଡ଼ି, କଷାଡ଼ି, ଲୁଡ଼ୁ, ଲୁଚକାଳି କେତେ ଯେ ଖେଳ ଖେଳେ। ନଈ ପହଁରେ, ଆମ୍ବତୋଟା ତାଳ ତମାଳରେ ବୁଲେ, ଟେକା ପଥରରେ ଲକ୍ଷ୍ୟ କରି ଝାଡ଼ି ଆଣେ ନାନା ଜାତିର ଫଳ, ଗାଡ଼ିଆରୁ ମାଛ ଧରେ, ଗୁଡ଼ି ତିଆରି କରେ, ଏହିପରି ଆହୁରି କେତେ କ'ଣ। ମାଇଁ କେତେ ସରାଗରେ ଛଅ ତିଅଣ ନ ଭଜା କରି ପରଷି ଦିଅନ୍ତି, ମାମୁଘର ଗାଁର ପ୍ରତ୍ୟେକ ଘରୁ ମିଳେ ତାକୁ ସ୍ନେହ ଆଦର। ରାତିରେ ସେ ଖୋଲା ଆକାଶ ତଳେ ଶୁଏ, ତାରା ଗଣେ, ସପ୍ତର୍ଷି ମଣ୍ଡଳ ଦେଖେ, ଧ୍ରୁବତାରା ଖୋଜେ, ଜହ୍ନକୁ ଦେଖି କେତେ କ'ଣ କଳ୍ପନା ଜଳ୍ପନା କରେ, ଅଜାଙ୍କଠାରୁ କାହାଣୀ ଶୁଣେ, ଅଭିମନ୍ୟୁର ବୀରତ୍ୱ, ଉପମନ୍ୟୁର ଗୁରୁଭକ୍ତି, ବାଜି ରାଉତର ଦେଶଭକ୍ତି, ଧର୍ମାର ଜାତି ପ୍ରତି ତାର ହୃଦୟ ଓ ମାନସ ପଟ୍ଟଳକୁ ଆନ୍ଦୋଳିତ କରେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେ ଅନେକ କିଛି ଆବିଷ୍କାର କରେ, ଅନେକ କିଛି ପର୍ଯ୍ୟବେକ୍ଷଣ କରେ। ସେ ସ୍ୱତଃପ୍ରଭୁତ ଭାବରେ ପ୍ରକୃତିରୁ ବହୁତ କିଛି ଶିଖିପାରେ, ଯାହା ତା'ର ଶିକ୍ଷାକୁ ଦୀର୍ଘସ୍ଥାୟୀ କରେ। ଆଜିକାଲି ଯେଉଁ ସବୁ ଜୀବନ କୌଶଳ ଟଙ୍କା ବ୍ୟୟ କରି ପିଲାମାନେ ଶିଖୁଛନ୍ତି, ତାହା ମାମୁଘରେ ଖରା ଛୁଟିରେ ଚାପ ଶୂନ୍ୟ ହୋଇ ଶିଖିବାର ସୁଯୋଗ ପାଏ। ଏହି ଅବକାଶରେ ତା'ର ସମୟତକ ଅପଚୟ ହୁଏ ନାହିଁ, ବରଂ ସମୟର ସଦୁପଯୋଗ ହୁଏ। ବର୍ଷ ତମାମର ବ୍ୟସ୍ତତା ପରେ ମିଳିଥିବା ଏହି ଅବକାଶ ତାକୁ ସତେଜ କରିଦିଏ, ତା ଭିତରେ ନୂତନ ଶକ୍ତିର ସଞ୍ଚାର ହୁଏ। ଆଗାମୀ ବର୍ଷ ପାଇଁ ତା'ର ଚିନ୍ତା ଚେତନା ସୁଦୃଢ଼ ହୁଏ। ସେ ବୁଝେ ସମ୍ପର୍କର ମୂଲ୍ୟ, ପାରିବାରିକ ମୂଲ୍ୟବୋଧ, ପରିବେଶ ସଚେତନତା। କହିବାକୁ ଗଲେ ଖରା ଛୁଟି ହିଁ ଶିଶୁ ଭିତରେ ଏକ ସୁସ୍ଥ ସମାଜ ଓ ବିକଶିତ ବ୍ୟକ୍ତିତ୍ୱର ଢାଞ୍ଚା ଗଠନ କରିଥାଏ। ବର୍ତ୍ତମାନ କିନ୍ତୁ ସମୟ ବଦଳିଛି, ଆଧୁନିକତାର ସ୍ରୋତରେ ବଦଳି ଯାଇଛି ପିତାମାତାଙ୍କ ଚିନ୍ତାଧାରା। ଗ୍ରୀଷ୍ମ ଅବକାଶ ହେବା ପୂର୍ବରୁ ପିଲା ପାଇଁ ବ୍ୟବସ୍ଥା ହେଉଛି ସମର କୋର୍ସ, କମ୍ପ୍ୟୁଟର, ଟ୍ୟୁସନ୍ ଇତ୍ୟାଦି। ସେମାନେ ବି ଚାହୁଁନାହାନ୍ତି ଯେ ତାଙ୍କ ପିଲାର ଟିକିଏ ବି ସମୟ ନଷ୍ଟ ହେଉ, ସେମାନେ ବି ଭୁଲ ନୁହନ୍ତି। ପ୍ରତିଯୋଗିତାମୂଳକ ଦୁନିଆରେ ଅନ୍ଧ ଦୌଡ଼ରେ ସମସ୍ତେ ସାମିଲ, ଆଉ ଆଗ ଭଳି ଗାଁ ଗାଡ଼ିଆରେ ମାଛ ବି ନାହିଁ କୀଟନାଶକର ପ୍ରଭାବରେ। ତୋଟାମାଳରେ ଏବେ ପକ୍କା ଘର, ନଈର କଙ୍କାଳ ଦେଖାଯାଉଛି। ମାମୁଁ ମାଇଁ ବି ଆଉ ଚାହୁଁନାହାନ୍ତି କି ଭଣଜା ଭାଣିଜୀ ଆସନ୍ତୁ, କାରଣ ତାଙ୍କ ପିଲାର ପାଠପଢ଼ାରେ ବ୍ୟାଘାତ ହେବ। ଏତେ ସବୁ ପ୍ରତିଯୋଗିତା ଭିତରେ କ୍ଷତି ହୁଏ କାହାର? ପିଲାର ମସ୍ତିଷ୍କକୁ ଅବକାଶର ଆବଶ୍ୟକତା ଅଛି କି ନାହିଁ? ବାରମ୍ବାର ଚାପଗ୍ରସ୍ତ ରହି ପିଲାଏ ଆମର ଯନ୍ତ୍ର ମାନବ ପରି ହୋଇଯାଉଛନ୍ତି, ଆଉ ତାପରେ ଆମେ ତାଙ୍କଠାରୁ ଆଶା କରୁଛୁ ମାନବିକ ମୂଲ୍ୟବୋଧ, ସମ୍ପର୍କର ମୂଲ୍ୟ ଆଉ ପରିବେଶ ପ୍ରତି ଯତ୍ନଶୀଳ ହେବା ପାଇଁ। ପିଲା ପାଖରେ ସବୁବେଳେ ନିଜ ଇଚ୍ଛାକୁ ଲଦିଦେବା ଅପେକ୍ଷା ଗ୍ରୀଷ୍ମ ଅବକାଶରେ ତାକୁ ଆନନ୍ଦମୟ ଜୀବନ ଭିତରେ ତା'ର ଇପ୍ସିତ ଦୁନିଆରେ ହଜିଯିବା ପାଇଁ ସୁଯୋଗ ଦେଲେ ହୁଏତ ପିଲାଟି ତା'ର ପ୍ରକୃତ ସତ୍ତାକୁ ଖୋଜିପାରିବ। ଥରେ ଏ ବିଷୟ ପ୍ରତି ଚିନ୍ତା କରନ୍ତୁ ତ, ଆମର ସେତେବେଳର ପିଲାଦିନର ଖରା ଛୁଟି କିପରି ଥିଲା, ଆଉ ଆଜିକାଲିର ଶିଶୁମାନଙ୍କର ଖରାଦିନ ଛୁଟିଟି କିପରି ବିତୁଛି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ସୁନା ଆଜିକାଲି ସବୁଠାରୁ ବଡ଼ ବିଷୟ, କହିବାକୁ ଗଲେ ହଟ୍ ଟପିକ୍ ହୋଇଯାଇଛି। ଖବରକାଗଜ ଓଲଟେଇଲେ ସୁନା କମିଲା, ଦର ବଢ଼ିଲା, ଏଇଭଳି ଖବର। ପ୍ରତି ଝିଅ ଗୋଟିଏ ଗୋଟିଏ ସୁନା ଝିଅ, ସେମାନେ ନିଜେ ରୋଜଗାରକ୍ଷମ, ସେମାନେ କାହା ପାଖରେ ହାତ ପତାଇବା ଦରକାର ପଡ଼େନି।

ଗୋପନୀୟ ବା ଉଦାରତା ଦେଖାନ୍ତୁ। ଆପଣଙ୍କ ପାଖରେ ଅନ୍ୟର ଦୁଃଖକୁ ଅନୁଭବ କରିବା ଶକ୍ତି, ଆପଣଙ୍କ ମନରେ ଦୟା, ବୁଦ୍ଧି ବିବେକର ସହିତ ଆପଣ ସାମାଜିକ ଜୀବନ ଅତିବାହିତ କରନ୍ତୁ, ତାହେଲେ ଆପଣ ନିଜେ ଗୋଟିଏ ସୁନାଫଳି ହୃଦୟ ରଖୁଥିବା ବ୍ୟକ୍ତି ହୋଇପାରିବେ। ଲୋକେ ଆପଣଙ୍କୁ ଆପେ ସମ୍ମାନ ଦେବେ, ଶ୍ରଦ୍ଧା କରିବେ, କିନ୍ତୁ ଆପଣ ମୋଟା ସୁନା ଚେନ୍ ଗଳାରେ ଲଟକେଇଲେ, ଗର୍ବ କଲେ କେହି ଆପଣଙ୍କ ଆଡ଼େ ଚାହିଁବା ବି ପସନ୍ଦ କରିବେନି। ବାହାଘର କଥା ଯଦି ଭାବିବା, ଆଜିକାଲି ପ୍ରତି ଝିଅ ଗୋଟିଏ ଗୋଟିଏ ସୁନା ଝିଅ, ସେମାନେ ନିଜେ ରୋଜଗାରକ୍ଷମ, ସେମାନେ କାହା ପାଖରେ ହାତ ପାଦିବା ଦରକାର ପଡ଼େନି। ଝିଅ ଯଦି ସତରେ ସୁନା ଭଳି ମୂଲ୍ୟବାନ ବୋଲି ଭାବୁଛେ, ତାକୁ ଶିକ୍ଷା ଦେବା, ସ୍ୱାବଲମ୍ବୀ ହେବା ଶିଖାଇବା, ସମ୍ମାନ ଦେବା। ଯେଉଁ ପୁଅ ତାର ଗୁଣ ବୁଝିବ ସେ ନିଜେ ଆସିବ, ଯୌତୁକ ମାଗିବ ନାହିଁ, ଆଉ ଯଦି ମାଗେ ସେ ପୁଅ ଆମ ଝିଅର ଯୋଗ୍ୟ ନୁହେଁ। ଏଠି ସୁନାର ଦରକାର ନାହିଁ, କେବଳ ଆଶୀର୍ବାଦ ସ୍ୱରୂପ ଯାହା ଖୁସିରେ ଦେବା। ନିଜ ରୋଜଗାରରୁ ସୁନା କିଣିବା ଭଲ, କିନ୍ତୁ ଯୌତୁକ ବା ପ୍ରଦର୍ଶନୀ ପାଇଁ ଋଣ କରି ନୁହେଁ। ତା ବଦଳରେ ଶିକ୍ଷା, ସ୍କିଲ, ଷ୍ଟକ୍, ମ୍ୟୁଚୁଆଲ ଫଣ୍ଡସ୍ ବା FD ଭଳି ଉତ୍ପାଦକ ବିନିଯୋଗ କରିବା, ଆମେ ପରିବର୍ତ୍ତନ ଆଣିପାରିବା। ସୁନାରେ ଖୁସି ଖୋଜିବା ଅପେକ୍ଷା ପରସ୍ପରର ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ପ୍ରେମକୁ ଅନୁଭବ କରିବା ଆମକୁ ଆହୁରି ଆନନ୍ଦିତ କରିବ। ସ୍ମୃତି, ସୁନାରେ ନୁହେଁ, ସମ୍ପର୍କରେ ରହୁ। ଆମ ଭିତରେ ସୁନା ଦିନକୁ ଦିନ ଛାଟକୁ ଥାଉ।

ଶ୍ରୋତାବନ୍ଧୁ, ଚାଲିଛି ଗରମ ଋତୁ। ଏହି ଋତୁରେ ପ୍ରାୟ ଲୋକ ଘରେ, ଦୋକାନ ଆଉ ଅଫିସରେ ଏସି ବ୍ୟବହାର କରିଥାନ୍ତି। ଭୀଷଣ ଗରମରୁ ମୁକ୍ତି ପାଇବା ଆଶାରେ ଲୋକମାନେ ଘଣ୍ଟା ଘଣ୍ଟା ଏସିରେ ବସିବା ପରେ ହଠାତ୍ ଗରମ ବାତାବରଣକୁ ଆସିଥାନ୍ତି। କିଛି ଲୋକ ହଠାତ୍ ଏସିରୁ ବାହାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି, ପ୍ରଶ୍ୱାସ ନିଶ୍ୱାସରେ ସମସ୍ୟା ହେବା ସହ ହୃତ୍ସ୍ପନ୍ଦନ ବଢ଼ିଯାଇଥାଏ। ହୃତ୍ ସମ୍ବନ୍ଧୀୟ ସମସ୍ୟା କେବଳ ଏସିରୁ ଗରମକୁ ଗଲେ ହୋଇନଥାଏ, ବରଂ ଅଚାନକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହୃଦୟ ଓ ଶରୀର ଉପରେ ଚାପ ପକାଇଥାଏ। ଏସିରୁ ବାହାରି ତୁରନ୍ତ ଖୁବ୍ ଗରମକୁ ଯିବା ଦ୍ୱାରା ଶରୀରର ସ୍ନାୟୁଗୁଡ଼ିକ ତୀବ୍ର ବେଗରେ ସମ୍ପ୍ରସାରିତ ହୋଇଥାଏ, ଫଳରେ କିଛି ଲୋକଙ୍କଠାରେ ରକ୍ତଚାପ ବଢ଼ିପାରେ କିମ୍ବା କମିପାରେ। ଉଚ୍ଚ ରକ୍ତଚାପ, ହୃଦ୍ରୋଗ କିମ୍ବା ବୟସ୍କଙ୍କଠାରେ ଏହି ପରିବର୍ତ୍ତନ ମୁଣ୍ଡ ବୁଲାଇବା ଆଉ ଛାତି ଭାରି ଲାଗିବାର କାରଣ ସାଜିଥାଏ। ଗରମରେ ଶରୀରକୁ ଥଣ୍ଡା ରଖିବା ପାଇଁ ହୃଦକୁ ତୀବ୍ର ବେଗରେ ପମ୍ପିଂ କରିବାକୁ ପଡ଼ିଥାଏ। ଯଦି ବ୍ୟକ୍ତି ପୂର୍ବରୁ ହୃଦଘାତରେ ପୀଡ଼ିତ, ତେବେ ଅଚାନକ ଗରମ ବାତାବରଣକୁ ଆସିବା ଦ୍ୱାରା ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ। ଏସିରେ ଦୀର୍ଘ ସମୟ ରହିବା ଦ୍ୱାରା ଶରୀରରେ ଜଳ ଶୁଷ୍କତା ବଢ଼ିଚାଲେ, କାରଣ ଥଣ୍ଡା ବାତାବରଣରେ ଶୋଷ କମ୍ ଲାଗିଥାଏ। ଏପରି

ସ୍ଥିତିରେ ଯଦି ବ୍ୟକ୍ତି ଥଣ୍ଡା ବାତାବରଣରୁ ଅଚାନକ ଖରାକୁ ଆସୁଥାନ୍ତି ତେବେ ଶରୀରରୁ ପ୍ରବଳ ଝାଳ ବୋହିଯାଏ, ଫଳରେ ଶରୀରରେ ଜଳ ଶୁଷ୍କତା ଦେଖାଦିଏ ଆଉ ହୃଦୟ ସମସ୍ୟା ଓ ରକ୍ତ ସଞ୍ଚାଳନ ଉଭୟକୁ ପ୍ରଭାବିତ କରିଥାଏ। ବହୁତ ଥଣ୍ଡାରୁ ହଠାତ୍ ଗରମକୁ ଆସିବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ। ଆସ୍ଥମା, ସିଓପିଡ଼ି ବା ଆଲର୍ଜି ରୋଗୀଙ୍କୁ ଏହି ସମସ୍ୟା ବେଶୀ ଦେଖାଯାଏ। ଏସିରୁ ଅଚାନକ ପ୍ରବଳ ଗରମକୁ ଆସିବା ଦ୍ୱାରା କେବଳ ହୃଦୟ ଉପରେ ପଡ଼ୁଥିବା ପ୍ରଭାବ ସମସ୍ତଙ୍କଠାରେ ଏକ ପ୍ରକାରର ଦେଖାଦେଇନଥାଏ। କିଛି ଲୋକ ଅଚାନକ ପଡ଼ୁଥିବା ତାପମାତ୍ରା ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥାନ୍ତି, ଯେପରିକି ହୃଦରୋଗୀ, ରକ୍ତଚାପ ଥିବା ବ୍ୟକ୍ତି, ବୟସ୍କ ଲୋକ, ମଧୁମେହ ରୋଗୀ, ମୋଟାପଣ ଥିବା ବ୍ୟକ୍ତି, ଖୁବ୍ ଗରମରେ କାମ କରୁଥିବା ଲୋକ ଆଦି ଖୁବ୍ ପ୍ରଭାବିତ ହୋଇଥାନ୍ତି। ଯଦି ଛାତିରେ ଯନ୍ତ୍ରଣା ବା ଚାପ, ଅଧିକ ଝାଳ ବାହାରିବା, ନିଶ୍ୱାସ ନେବାରେ ସମସ୍ୟା, ମୁଣ୍ଡ ବୁଲାଇବା, ହାତ ଓ ପିଠିରେ ଯନ୍ତ୍ରଣା ଆଉ ଦୁର୍ବଳ ଲାଗିଲା ଭଳି ଲକ୍ଷଣ ଦେଖାଦେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆଉ ମନେ ରଖିବା ଉଚିତ, ହଠାତ୍ ଥଣ୍ଡାରୁ ଗରମକୁ ଯିବା ଉଚିତ ନୁହେଁ ବା ଏସିରୁ ବାହାରି ଖରାକୁ ଯିବା ଉଚିତ ନୁହେଁ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଭାରତ ଇତିହାସରେ ଆଜି ଦିନର ମହତ୍ତ୍ୱ ବିଷୟରେ। ଆଜି ହେଉଛି ହିନ୍ଦୀ ପତ୍ରକାରିତା ଦିବସ। 1826 ମସିହା ମେ ମାସ 30 ତାରିଖ କଲିକତାରେ ପଣ୍ଡିତ ଯୁଗଳ କିଶୋର ଶୁକ୍ଳ ପ୍ରଥମ ହିନ୍ଦୀ ସମାଚାର ପତ୍ରିକା ଉଦନ୍ତ ମାର୍ତ୍ତଣ୍ଡ ସମ୍ପାଦନା ଆରମ୍ଭ କରିଥିଲେ। ଏହି ଐତିହାସିକ ଘଟଣାକୁ ସମ୍ମାନ ପ୍ରଦର୍ଶନ ରୂପ ପ୍ରତିବର୍ଷ ଆଜିର ଦିନକୁ ହିନ୍ଦୀ ପତ୍ରକାରିତା ଦିବସ ରୂପେ ପାଳନ କରାଯାଏ। ଜାଲିଆଁୱାଲା ବାଗ ହତ୍ୟାକାଣ୍ଡର ବିରୋଧରେ 30 ମଇ 1919 ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଟେଗୋର ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟହୁଡ୍ ବା ସାର୍ର ଉପାଧିକୁ ଫେରସ୍ତ କରିଦେଇଥିଲେ। 30 ମଇ 1987 ମସିହାରେ ଗୋଆକୁ ପୂର୍ଣ୍ଣ ରାଜ୍ୟ ରୂପେ ଘୋଷଣା କରାଯାଇଥିଲା ଏବଂ ଏହା ସ୍ୱାଧୀନ ଭାରତର 26ତମ ରାଜ୍ୟ ରୂପେ ପରିଗଣିତ ହେଲା। ପ୍ରଥମରେ ଏହା ଡାମନ ଏବଂ ଡିଉ ସହିତ ମିଶି ଏକ କେନ୍ଦ୍ର ଶାସିତ ଅଞ୍ଚଳ ଥିଲା। 1858 ମସିହାରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ତାତ୍ୟା ଟୋପେଙ୍କ ସହ ମିଶି ମଇ ମାସ 30 ତାରିଖରେ ଗ୍ୱାଲିୟର ଆକ୍ରମଣ କରିଥିଲେ। ଆଜି ହେଉଛି ବିଶ୍ୱ ୱେବ୍ ଦିବସ। ଧୂମପାନ ପ୍ରତିକାର ବା ଛାଡ଼ିବା ପାଇଁ ବିଭିନ୍ନ ବିକଳ୍ପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ୱେବ୍ ଦିବସ ପାଳନ କରାଯାଏ।

ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ନଜର ପକାଇବା ସ୍ଥାନୀୟ ଖବର ଉପରେ। ଭବାନୀପାଟଣା ସ୍ଥାନୀୟ ଟାଉନହଲ୍ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଆନୁକୂଲ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। 300ରୁ ଉର୍ଦ୍ଧ୍ୱ କୃତି ପ୍ରତିଭାଗୀଙ୍କୁ ସମ୍ମାନିତ କରିବା ସହିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ୱତନ୍ତ୍ର ପ୍ରତିଭାକାରୀଙ୍କୁ ସମ୍ମାନିତ କରାଯାଇଛି। କର୍ଲାମୁଣ୍ଡା ବ୍ଲକ ପୌର ପୋରକେଲାଠାରେ ମନରେଗା ସାମାଜିକ ସମୀକ୍ଷା ଗ୍ରାମସଭା ହୋଇଯାଇଛି। 20ରୁ 29 ମେ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପ ବ୍ୟବହୃତ କାଗଜପତ୍ର ଯାଞ୍ଚ ତଥା କ୍ଷେତ୍ର ପରିଦର୍ଶନ ପରେ ବାହାରିଥିବା ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଗ୍ରାମ୍ୟ ସମ୍ବଳ କର୍ମୀମାନେ ଜନସାଧାରଣଙ୍କ ଦ୍ୱାରା ଗ୍ରାମସଭାରେ ଉପସ୍ଥିତ ହିତାଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ କରିଥିଲେ। ଗ୍ରାମ ସମ୍ବଳ କର୍ମୀ ମନରେଗାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୂଆପଡ଼ା ସହର ସାଲେଭଟା ଗ୍ରାମବାସୀ ଗ୍ରାମ ସଫାଇ କାର୍ଯ୍ୟ କରିଛନ୍ତି। ନିଜ କାମ ନିଜେ କରିବା ବୋଲି କହି ଗାଁ ମୁଣ୍ଡ ରାସ୍ତାକଡ଼ରେ ଥିବା ଲଟାବୁଦା ସଫେଇ କରିଥିଲେ। ନୂଆପଡ଼ା ସହରକୁ ସଂଯୋଗ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଲତାବୁଦା ହେବାକୁ ଯାତାୟାତରେ ଅସୁବିଧା ଏବଂ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ହେତୁ ଗ୍ରାମବାସୀ ଗୋଷ୍ଠୀବଦ୍ଧ ହୋଇ ସଫେଇ ଅଭିଯାନରେ ବାହାରି 4 ଘଣ୍ଟାରେ ପ୍ରାୟ 2 କିମି ରାସ୍ତା 2 କିଲୋମିଟର ରାସ୍ତା ସଫେଇ କରିଥିଲେ।

ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ବିରାମ ଦେବାର ସମୟ ଆସି ପହଞ୍ଚିଗଲାଣି। ହେଲେ ଯିବା ପୂର୍ବରୁ କାର୍ଯ୍ୟକ୍ରମକୁ ନେଇ ଆପଣଙ୍କ ମନରେ ଥିବା ମତାମତଟି ନିଶ୍ଚୟ ପ୍ରକଟ କରିବେ ଚିଠି ମାଧ୍ୟମରେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇ ପାରିବେ। ଫୋନ୍ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆଜି ପାଇଁ ମୁଁ ରହୁଛି ରୀନା। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ ମଧ୍ୟାହ୍ନ 12:00। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିଛନ୍ତି କାଶୀନାଥ ବିସି ଏବଂ ସାଥୀ।
1: ଯୋଗ ମାୟା ଯୋଗ ରୂପା ଜଗତ ମାତା ଜଗତ ଜିତା ଦୁର୍ଗେ ଦୁର୍ଗ।

ପାନିରେ ନିପୁଣ ଧର୍ମରେ ଧୁରନ୍ଧର ହୃଦେ କ୍ଷମା ଦୟା ହୋଇଛି ଭରପୁର ଦାନିରେ ନିପୁଣ ଧର୍ମରେ ଧୁରନ୍ଧର ହୃଦେ କ୍ଷମା ଦୟା ହୋଇଛି ଭରପୁର ଦେଉ ତୁ ନୀତି।

ଶୁଣୁଥିଲି ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରୁଥିଲେ କାଶୀନାଥ ବିସି ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଅର୍ଜୁନ ଚରଣ ସାମଲ, ଗୀତ ରଚନା ରଜନୀ ଶତପଥୀ।

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

ପରବର୍ତ୍ତୀ ଗୀତଟି ଶିଳ୍ପୀ ସସ୍ମିତା ମହାପାତ୍ରଙ୍କ କଣ୍ଠରେ, ଗୀତ ରଚନା ରଜନୀ ଶତପଥୀ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ସସ୍ମିତା ମହାପାତ୍ର, ଗୀତ ରଚନା ରଜନୀ ଶତପଥୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଶିଳ୍ପୀ ମନ୍ମଥ ମିଶ୍ରଙ୍କ କଣ୍ଠରେ, ଗୀତ ରଚନା ଡକ୍ଟର ନିରଞ୍ଜନ ରାଉତ।

0: ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀ।
1: ଆକାଶବାଣୀ ସମାଚାର କେ ସାଥ ମୈଁ ଲଭଲିନ ନିଗମ। म्यांमार के राष्ट्रपति ओ मिन आउलाइन

0: ବରଷସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ, ଲଇନି। ତ ଏଇସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ଇ ସମିଆ ଦେଖିକରି ମଡ଼ିଆ ଚାଷ ବି କରିଥିସନେ। କାହିଁ କେନ୍ ଯୋଗୁଁ ଇ ମଡ଼ିଆ ଆମର ଗାଁ ଗହଳି ଆରୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗୋଟେ ପ୍ରିୟ ଆରୁ ମୁଖ୍ୟ ଖାଇଥିବା ସେଇଟା ଜନାଶୁନାଏ। ଆର୍ ଗୋଟେ କଥା ହେଲା, ଏ ମଡ଼ିଆ ଭିତରେ ବେଶୀ ପରିମାଣରେ ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର, ଖଣିଜ ଲବଣ, କ୍ୟାଲସିୟମ, ଲୌହ ଆରୁ ତନ୍ତୁର୍ଭାଗ ଇନ ଭରି ରହିଛେ। ଏଇଟା ପିଲାଠାନୁ ବୁଢ଼ାପତ୍କେ ସବକର୍ ଗୋଟେ ପ୍ରିୟ ଖାଇଥିବା ସେଇଟାକେ ଲୋକ ଗ୍ରହଣ କରିସାରିଲେ ନା। ସେଥିଲାଗି ଇଟାର ଗୁଣାତ୍ମକ ମାନ କଥାକେ ଦେଖମା ବୋଇଲେ ଧାନ, ମକା ଆରୁ ଗହମ ଠାନୁ ଏ ମଡ଼ିଆ ସବୁ ଦିଗ୍ନେ ଉନ୍ନତେ। ତ ଚାଷୀ ଦାଦାମାନେ ଇ ମଡ଼ିଆ ଚାଷ ଯେତେବେଳେ ଆମେ କର୍ମା, ତ ଇନର୍ ଲାଗି ଧାଡ଼କେ ଧାଡ଼ କେନ୍ତା ରୁବାକେ ପଡ଼ବା, ଇ କଥା ଗୋଟେ କି ବି ଆମକେ ନିହାତି ଭାବରେ ଜାଣବାକେ ପଡ଼ବା। ଇନର୍ ଲାଗି ଜମିକେ ଭଲ ହିପାସେ ହଲ୍ କରି ଦି କରି ସମତଲ କରବାକେ ପଡ଼ବା। ମାଇଟ୍ନେ ଆଦ୍ରତା ଥିବା ସମିଆନେ ଏକା ଇଟା ରୁବାର ଆରମ୍ଭ କରିଦେବାର କଥା। ତଲିମାନେ ଯେତେବେଳେ 20-25 ଦିନ ହେଇଗଲା ପଚ୍କେ, ତଲି କରିଥିବାର ଜାଗାନୁ ତଲିମନ୍କେ ଘିଚି ଦେବାର କଥା। ଗୋଟେ 30 meter ଲମ୍ବା ରସିନେ 10 centimeter ଛାଡ଼ି ଛାଡ଼ି କରି ଚିହ୍ନା ଦେବାକେ ପଡ଼ବା। ଦୁଇଟା ଛାଟ ଛାଟ 2 meter ଥିବାର ବାଡ଼ି ନେଇ ହେଲେ ବଉଁସ ନେଇ କରି ସେନ ପ୍ରତି 20 centimeter ନେ ଚିହ୍ନା ଗୋଟେ ଗୋଟେ ଦେବାକେ ପଡ଼ବା। ଯେନ୍ ରସିନେ ଚିହ୍ନା ଦେଇଥିମା ସେ ରସିକେ ଉତ୍ତରନୁ ଦକ୍ଷିଣ ଜମିନେ ଲମେଇ ଦେବାକେ ପଡ଼ବା। ତାର ପଛେ ଚିହ୍ନା ଦେଇଥିବାର ଦୁଇଟା ମାପ ବାଡ଼ିକେ ରସିର ଦୁଇ ବାଟକେ ରଖବାକେ ପଡ଼ବା। ସେନ୍ତା ପ୍ରତି 10 centimeter ବ୍ୟବଧାନ ନେଇ କରି ଦୁଇଟା ଲେଖା ଭଲ ଚାରା ଲଗେଇ ଦିଅନ୍। ଏ ଚାରା ରୋବାର ବେଲ୍କେ ଚାରାର ଚେର ଯେନ୍ତା ଉପରକେ ନେଇ ଦିଶବା, ସେଥିର୍ଲାଗି ବିଶେଷ ଧ୍ୟାନ ଦେବାକେ ପଡ଼ବା। ପ୍ରତି 50 ଧାଡ଼ି ହେଇଗଲା ପଛେ 40 centimeter ବ୍ୟବଧାନ ଇ ଭିତରେ ରଖବାକେ ପଡ଼ବା। ତ ଚାଷୀ ଦାଦାମାନେ ଏବେ ଆର୍ ଗୋଟେ କଥା ଆସୁଛେ, ଇ ଶ୍ରୀ ପଦ୍ଧତି ରୂପା ଯେନ୍ ଅଛେ ଇଟା ରୋବାରଟା କେନ୍ ହିପାସେ କରାଯାଇସି, ଆର୍ ଇନର୍ ଲାଗି କେନ୍ତା ପ୍ରସ୍ତୁତି ସବୁ କରବାକେ ପଡ଼ବା, ଇ କଥା ଗୋଟେ କି ବି ଆମର ଚାଷୀ ଦାଦାମାନ୍କେ ନିହାତି ଜାଣବାକେ ପଡ଼ବା। ଚାରା ମାନେ ଯେତେବେଳେ 15-20 ଦିନ ହେଇଯିବା, ସେ ବେଲ୍କେ ତଲି ସଜ୍ଜାନୁ ଗୋଟେ ଟିନ୍ ପତିଆ ସାହାଯ୍ୟ ନେ ମାଇଟ୍ ସନେ ଧୀରେ ଧୀରେ ତଲିକେ ଉଠେଇ ଦେମା, ଯେନ୍ତାକି ଚେର୍ ମନ୍କେ କିଛି କ୍ଷତି ନେଇ ହେବା। ଚାରା ମନ୍କେ ଲଗାବାର ଆଗ୍ନୁ ସେ ଦୁଇଟା ଧାଡ଼ିର ଆରୁ ଗଛକେ ଗଛ 25 centimeter ଦୂରକେ ଦୂର ଗୋଟେ ଚିହ୍ନା ଦେବାକେ ପଡ଼ବା। ଚିହ୍ନା ଦେଇଥିବାର ଜାଗାନେ ଗୋଟେ ବାଡ଼ି ନେଇକରି ମାଇଟ୍ ଭିତରେ 1 inch ଖାଲ କରିଦେଇକରି ଟିକେ ଖତ ସେନ ପକେଇ ଦେଇକରି ଚାରା ମନ୍କେ ବର୍ଗାକାର ଆକାରନେ ଲଗେଇ ଦେମା ଆରୁ ମାଇଟ୍କେ ଢାପି ଦେମା। ତଲି ସଜ୍ଜାନୁ ଚାରା ମନ୍କେ ଘିଚବାର ବେଲ୍କେ ଅଧା ଘଣ୍ଟା ଭିତରେ କାଇଟାକେ ରୋବାକେ ପଡ଼ବା। ଇନ ଧ୍ୟାନ ଦେବାକେ ପଡ଼ବା ଯେ ପ୍ରତି ବୁଦାନେ ଗୋଟେ ଲେଖା ଭଲ ତଲି ଯେନ୍ତା ରହେବା। ସେନ୍ତା ଇନେ ଆର୍ ଗୋଟେ କଥା ଆସୁଛେ, ଇ ଖାଦ୍ୟ ସାରର ପରିଚାଳନା, ଇ ବିଷୟଟି ବି ଆମର ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଇ ତଲି ରୋବାର 15-40 ଦିନ ଭିତରେ ଏକର ପିଛା 200 liter ଜୀବାମୃତକେ ସିଧା ଜଳସେଚନ ସମିଆତି ଇଟାକେ ପ୍ରୟୋଗ କରବାକେ ପଡ଼ବା। ପ୍ରଥମ ଘାସ ବଛାବୁଛି ସରିଗଲା ପଛେ 150 liter ଜୀବାମୃତକେ ପାନ ମଡ଼ାବାର ସମିଆନେ, ନେହେଲେ ମାଇଟ୍ ବତର ଥିବାର ସମିଆନେ ଇଟା ସିଧା ପ୍ରୟୋଗ କରବାକେ ପଡ଼ବା। ଆରୁ ବାକି 50 liter ଜୀବାମୃତକେ 1.10 liter ହିପାସେ ପାନ ସନେ ମିଶେଇ ଦେଇକରି ଦୁଇଥର ପତର ମନକର ଉପରେ ସିଞ୍ଚନ କରିଦିଅନ୍। ଠିକ୍ ସେନ୍ତା ରୋବାର 45 ଦିନ ପଛେ ହାଣି ଖତ୍କେ 1.40 liter ହିପାସେ ପାନ୍ନେ ମିଶେଇ ଦେଇକରି ଗୋଟେ ଥର ପତର ମନକର ଉପରେ ଝିଟବାକେ ପଡ଼ବା। ସେନ୍ତା ରୋବାର 60-70 ଦିନ ଭିତରେ ପଞ୍ଚଗବ୍ୟକେ 1.20 liter ହିପାସେ ପାନ୍ନେ ମିଶେଇ ଦେଇକରି ଗୋଟେ ଥର ପତର ମନକର ଉପରେ ଝିଟବାକେ ପଡ଼ବା। ପିଲ୍ ହେବାର ସମିଆନେ ଏକରକେ 100 kilogram ଜିଆଖତ, ନେହେଲେ 100 kilogram ଘନ ଜୀବାମୃତକେ ମାଇଟ୍ନେ ତାର ବତର ଆରୁ ଆର୍ଦ୍ରତାକେ ଦେଖିକରି ପ୍ରୟୋଗ କର୍ମା ବୋଇଲେ ଚାଷ ଆର୍ ଟିକେ ବଢ଼ିଆ ହେବା।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କମ୍ ସୁଧରେ ଲୋନ ଦରକାର, ତାବି ଆପ୍ରେ
6: ୱାର୍କ ଫ୍ରମ୍

ପରିଚୟ ଦେଇଥିସି। ଆମେ ସମାଜର ଗୋଟେ ସଦସ୍ୟ ଏ ତ ଆମର ପିନ୍ଧା ପିନ୍ଧି ସମାଜରେ ଆମର ସମ୍ମାନ ବଢ଼େବାର ସଙ୍ଗେ ସଙ୍ଗେ ଯିଏ ବି ଆମକେ ଦେଖବା ତାକେ ଭଲ ଲାଗବାର ତ ଅଛେ ନା। କପଡ଼ା ପିନ୍ଧିଲା ବେଲେ ଆମେ ସମାଜର ରୁଚି ଆର ନିଜର ଶାଳୀନତାକେ ମନେ ରଖବାର କଥା। ଶ୍ରୋତା ଭଏନ ଇନେ ଆସନ ଶୁନବା ଆମର ଗୋଟେ ଭଏନର ମତାମତ, ସେ କାଣା କହୁଛନ୍ ଇ ଲୋକ କଥାର ବାବଦେ।

0: ନିଜେ ବନେଇକରି ଖାଇବାଟା ଆପଣଙ୍କ ପସନ୍ଦ
1: ଲାଗ୍ସି ଭଲ ଲାଗ୍ସି
0: ଆମର ସମାଜ ସାଙ୍ଗେ ଏଟା କେନ୍ତା କରି ଜଡିତେ
1: ଦେଖନ୍ ବହେନ ଆମେ ମୁଇଁ ତ କହୁଛେ ଆମେ ସାମାଜିକ ପ୍ରାଣୀ ସବୁ କଥା ସବୁ ଚାଲିଚଳନ ଆମର ସମାଜ ସାଙ୍ଗେ ଆମକୁ ନେଇକିରି ଚଲବାକେ ପଡବା ଆର ଏଇଟା ହେବା ଏକା ତ ସମାଜ ରୁ ଆମେ ତ ଅଲଗା ହେଇକିରି ନେଇ ରହିପାରୁ ନା ଆମେ ଆମର ରୁଚି କେ ସମାଜ ସାଙ୍ଗେ ନେଇକିରି ହିଁ ଚାଲମା ଆରୁ ନୀତିଦିନିଆ ଜୀବନ ଥି ବି ଏଇଟା ଆମକୁ ଖୁସି ଦେବାର କେ ବି ସାହାଯ୍ୟ କରୁଛି ଆର୍ ସମାଜ ନେ ଆମେ ଖାଇବାର ଆର୍ ପିନ୍ଧବାର ଲାଗି ଯେନ୍ ମହତ୍ଵ ଦଉଛୁ ସେଟା ଆମର ଘରକେ କିଏ ଆସିଲେ ଯେନ୍ତା ମୁଁ ଇହାଦେ କହିଲି ଘରକେ କିଏ ଆସିଲେ ଆମେ ତାର ହିସାବରେ ତାର ଖାନା ଟିକେ ବନାମା ଯେନ୍ତାକି ଏଟା ଭଲ ଲାଗ୍ସି ସେଟା ଟିକେ ଆଣିଥିବ ଏଟା ଟିକେ ଭଲ ଲାଗ୍ସି ମୁଁ ଏଟା କରିଦେସି ଏଟା ଯେନ୍ ଆମେ ଭାବିକିରି କରୁଛୁ ଆମର ହିସାବରେ ଯେନ୍ ଗୋଟେ ପରିଚର୍ଚ୍ଚା କରୁଛୁ କି ଅତିଥି ସତ୍କାର ବିଷୟରେ ରୁଚି ଆମର ଆସୁଛି ସମାଜରେ ସେଥିରେ ସ୍ଥାନ ବହୁତ ମହତ୍ଵପୂର୍ଣ୍ଣ ଆଏ ଆମେ ବି ଯେନ୍କେ ଗଲୁ ଆମର ହିସାବରେ ଗୋଟେ ଜିନିଷଟେ କିଏ ଆମକେ ବି କରିକି ଦେଲା କି କେନ ଗୋଟେ ଭେଟଘାଟ ହେଲୁ ବୋଲେ ଇଟା ଆମର ସାମାଜିକ ସଂସ୍କୃତି ଚାଲିଚଳନ ଆର୍ ଆଚାର ବ୍ୟବହାର ସାଙ୍ଗେ ସମ୍ପୃକ୍ତ ନିଶ୍ଚୟ ରହୁଛି ଏ କଥା ନିଶ୍ଚୟ ମହତ୍ଵ ରହୁଛି ମୁଁ ତ ଭାବସି ପୁରା ସତ କଥା ଆମର ଢଗଢମାଲି ସାଙ୍ଗେ ଏକା ଆମର ନୀତିଦିନିଆ ଜୀବନର ବହୁତ କଥା ଚାଲି ଯାଉଛି
0: ଆମର ବଡ ବୁଡା ଲୋକ ମାନେ କାଣ ଭାବିକି ନା କରିଥିବେ ଏଇଟାକେ
1: ନିଶ୍ଚୟ ନିଶ୍ଚୟ
0: ନିଜର ହିସାବ ନେ ଖାଇବାରେ କାଣ ଫାଇଦା ଅଛେ
1: ଦେଖନ୍ ବହେନ ନିଜର ରୁଚିକେ ଯଦି ଆମେ ନେଇକିରି ନିଜର ଖାଇବାର ଫାଇଦାକେ ଯଦି ଦେଖମା ବୋଲେ ତ ପହିଲା ଏଇଟା ହେବା ଯେ ଆତ୍ମସନ୍ତୋଷ ପହିଲା ମିଳିବା ଆପଣଙ୍କେ ଆର ଦୁଇରେ ହେବା ତମର ପରିଷ୍କାର ପରିଚ୍ଛନ୍ନତା ରହିଲା ଆମେ ବାହାରେ ଯେନ୍ତା ଖାନା ଖାଇବାରଟା ଯେନ୍ ପସନ୍ଦ ହଉଛେ ଆଜିକାଲି ଦୁନିଆରେ ଯାହାନ୍ତା ହେଇଗଲାନ ଲୋକ ବାହାର ଖାଇବାଟାକେ ବେଶୀ ପସନ୍ଦ କରୁଛନ୍ ସେଟାକେ ଗୋଟେ ରୁଚି ବନେଇ ଦେଲେ ନ କିନ୍ତୁ ହେ ରୁଚି ହିସାବେ ହେଟା ଠିକ ନେଇ ସେ ବିଲକୁଲ ଠିକ ନେଇ ସେ ହଁ ନିହାତି ଅସୁବିଧା ହେଲା ଯଦି ଚିନ୍ତା କରିକି ତମେ ସେ ବାହାରୁ କିଛି ଆଣିକିରି ଖାଇବ ନିଜ ରୁଚିରେ ଅଲଗା କଥା କିନ୍ତୁ ନିଜ ରୁଚିରେ ଯଦି ତମେ ନିଜେ କିଛି ଜିନିଷ ବନେଇ ପାରିଲ କରିପାରିଲ ବୋଲେ ସେ ଜିନିଷ ହିଁ ସ୍ୱାସ୍ଥ୍ୟ ଲାଗି ବି ଭଲ ହେତା କିନ୍ତୁ ଆଜିକାଲି ଜିନିଷଟା ଟିକେ ଅଲଗା ହେଇଗଲାନ ଟିକେ ନେଇ ବହୁତ ପରିମାଣରେ
0: ଠିକ କହିଲେ
1: ଆପଣ ଭାବୁନ ଖାଇବାର ରୁଚିକେ ଯଦି ଆପଣଙ୍କୁ କିଛି ସେନ୍ତା ଜିନିଷ ମିଳିବା ବହୁତ ଖୁସି ଲାଗବା କି ନାଇଁ କିନ୍ତୁ ଆଜିକାଲି ସମାଜରେ ଯାହା ହେଇଗଲାନ ଆଧୁନିକତାର ଯେନ୍ ଛାପ ପଡିଗଲାନ ସେଥିରେ ନିଜ ରୁଚିକେ ଲୋକ ବାହାର ଖାନାକେ ବନେଇ ଦେଲେନ ଘରେ ଆର ବନାମୁ ସବୁ ସୁବିଧା ଥାଇକିରି ସବୁ ଥାଇକିରି ବି ଆମର କେହି ବି ଆମର ମା ମାନଙ୍କର ହିସାବରେ ବି ବହୁତ ଜାଗାରେ ବାହାର କେ ସମସ୍ତେ ପସନ୍ଦ କରୁଛନ୍ ଆଉ ଘରେ ବି ଯେନ୍ ମାନେ ଅଛନ୍ ସେମାନେ ବି ଛୁଆମାନେ ବେଶୀ କେତେ ଛୁଆମାନେ ବି ବାହାର ଖାଇବା ଟିକେ ଆଜିକାଲି ବହୁତ ପସନ୍ଦ କଲେନ ଟିକେ ନେଇ ହେତା ବୋଲେ ଭଲ ହେତା ପଛେ ଦେହ ଖରାପ ହଉଛେ ଦୁନିଆ ପ୍ରକାର ଆମେ ତ ନେଇ ଦେଖି ନା କେମିତି କେତେ ବନଉଛେ କାଣ କରୁଛେ
0: ତଇନେ ଆର ଗୋଟେ ପ୍ରଶ୍ନ ପଚାରବି ଲୋକେ ଭଲ ଦିଶିଲାର ବାକି କପଡା ଆମେ କାଇଁ ଯେ ପିନ୍ଧିବା କଥା
1: ହଁ ଏଇଟା ଯେନ୍ ଢଗଢ ମାଲି ନାଇଁ ସେ କହିଲା ଆପଣଙ୍କର ରୁଚି ହିସାବରେ ଆପଣ ଖାଇବେ ଲୋକର ରୁଚି ହିସାବରେ ପିନ୍ଧିବେ ଲୋକର ହିସାବରେ ଆମେ ପିନ୍ଧିବାର କଥା ଇଟା ତ ସତ କଥା ହେ ବାକି ଇଟା ଆମର ଚଳଣି ଆର ସଭ୍ୟତା ସାଙ୍ଗେ ଯାଉଛେ ଆମେ ଯେତେବେଳେ ପିନ୍ଧିବାର କଥାଟା ଆସୁଛେ ଆମ ସମାଜରେ ଆମେ ଯେତେବେଳେ ରହୁଛୁ ପିନ୍ଧିବାର କଥା ଆଉ କାଣ ଆମେ ଆମେ ଯେତେବେଳେ ପିନ୍ଧୁଛୁ ବହେନ ସେତେବେଳେ କାଣ ଆର କାହାକେ ପଚାରୁଛୁ କା ନାଇଁ କିନ୍ତୁ ଆମେ ଜାଣୁଛୁ ଯେ ଏଇ ଜାଗାକେ ମତେ ଯିବାର ଅଛି ଏଇ ସବୁ ଜିନିଷ ଏନ୍ତା କରି ମତେ ପିନ୍ଧିକିରି ଯିବାର ଅଛି କେତେଟା ପରିବେଶ କେ ନେଇକିରି ଆମର ପିନ୍ଧିବାର ଚଳନୀଟା ରହିଛି ତ ସେ ଜିନିଷ କେ ନେଇକିରି ଆମେ ସମୟ ପରିସ୍ଥିତି ଏ ସବୁ କେ ନେଇକିରି ପିନ୍ଧା ଉଡା କରିକିରି ନିଜକେ ସଜାବାରଟା ଏକା ସବୁଠାନୁ ଭଲ ଥା ଜାଗାକେ ଯାଉଛୁ ସେନେ ଗୋଟେ ପିନ୍ଧିବାର କେନ୍ତା ରହିଲା ଆଉ ଗୋଟେ କେନ୍କେ ସିନେମା ଦେଖି ଯାଉଛୁ ସେନେ ଗୋଟେ ପିନ୍ଧିବାରଟା କେନ ବିହା ଘର ଯାଉଛୁ ସେନେ ପିନ୍ଧିବାରଟା ବଡ ମାନଙ୍କର ଆଗେ ଗୋଟେ ଆମ ଗୋଟେ ଘର ଭିତରେ ଅଛୁ ବୋଲେ ଆମର ଗୋଟେ ପିନ୍ଧା ଉଡା ସବୁର ଗୋଟେ ସଂସ୍କାର ରହିବାର କଥା ଏଇଟା ମୁଇଁ ମାନସି ପିନ୍ଧିବାର ଉପରେ ଯେନ୍ତା କହୁଛନ୍
0: ଆର ଗୋଟେ କଥା ଇ ଲୋକ କଥା ନୁ ଆମକେ କାଣ ଶିଖିବାଟା ମିଳୁଛି
1: ଲୋକ କଥା ନୁ ତ ବହେନ ସବୁଠାନୁ ବଡ କଥା ଆମର ଭାରତୀୟ ସମାଜର ସଂସ୍କୃତି ଆରୁ ତାର ସବୁର ଆଭାସର ପରିଚୟ ମିଳିଛି କାଁ କରିକି ଆମର ଭାରତ ଭାରତ ଭିତରେ ଯେନ୍ ଆମର ଓଡ଼ିଶା ଆର ଓଡ଼ିଶା ଭିତରେ ଆମେ ଧରୁନ ଆମର ଇ ଯେନ୍ କଳାହାଣ୍ଡି ପଶ୍ଚିମ ଓଡ଼ିଶାର ଇ ଭିତରେ ଇ ଢଗଢମାଲିଟା ଆମର ବେଶୀ ରହିଛି
0: ଇ
1: ଜିନିଷଟା ଆମର ଲାଗି ନିହାତି ଦରକାର ବି ଆର ସମାଜର ଲାଗି ନେଇ ତ ସମାଜ ସାଙ୍ଗେ

0: ଛୁଁ ବୋଇଲେ ଆମେ ଜାଣୁଛୁ ଯେ ଇ ଢକ ଢକ ମାଲି ଯେନ୍ଟା ନିଜ ରୁଚି ହିସାବରେ ଖାଇବ ଆର୍ ଅଲଗା ରୁଚି ହିସାବରେ ପିନ୍ଧିବ, ଏଟା ନିହାତି ଭାବେ ଆମ ଶିଷ୍ଟାଚାର ଭିତରେ ହିଁ ଯାଉଛେ। ଆର୍ ଶିଷ୍ଟାଚାର ନାଇଁ ଥିଲେ ଆମ ସଂସ୍କାର ସମାଜର ଉନ୍ନତି କେ ନା ରହିବା।
1: ଆମର ଖାଇବା ପିଇବାଟା ଆମର ଦେହିକେ ଭଲ ରଖବାରେ କେନ୍ତା ସାହାଯ୍ୟ କରସି?
0: ହଁ ନିହାତି ଭାବେ, ମୁଇଁ ଯେନ୍ ରୁଚିର କଥା କହିଲି ବହେନ, ସେ ରୁଚି ହିସାବରେ ଯଦି ଆମେ ନିଜକେ ନିଜର ପ୍ରସ୍ତୁତି କଲା, ଏହାଦେ ବାହାରର ଜିନିଷ ଆମେ କିଛି ନାଇଁ ଖାଇଲା, ଆଉ ଯଦି ବି ଖାଇଲା ଖାଇବା ଖାଉଛୁ ବୋଇଲେ କମ୍ ଖାଉଛୁ ବୋଇଲେ ସେ ଜିନିଷ ଆମ ସ୍ୱାସ୍ଥ୍ୟରେ ନିହାତି ଭାବରେ ଗୋଟେ ଭଲ ପ୍ରଭାବ ପକାବା। ତାପରେ ଆମର ଘରେ କାଣା ହଉଛେ, ଆମେ ବହୁତ ଜିନିଷର ଗୋଟେ ବାଲାନ୍ସ ଡାଏଟ କଲା ବାକି କରୁଛୁ ଆରୁ ଗୋଟେ ଖାଦ୍ୟ ବନଉଛୁ। କି ଆମ ଘରେ ଯେନ ବଡ଼ ରହୁଛନ୍, ଶାଶୁ ରହୁଛନ୍, କି ଜେଠେନ ରହୁଛନ୍, କି ଆଉ କିଏ ବଡ଼ ଲୋକ, କି ନିଜେ ବି ଜାଣିଛ ବୋଇଲେ ଏ ଜିନିଷ ବନାଲେ ଏନ୍ତା ଖାଇବାକେ ଆମର ସ୍ୱାସ୍ଥ୍ୟକେ ଭଲ। ତାପରେ ଆମର ଋତୁ ଅନୁଯାୟୀ ଆମେ ଖାଦ୍ୟ ବି ଖାଉଛୁ ନା, ଋତୁ ଅନୁଯାୟୀ ଖାଦ୍ୟ ଖାଇଲେ ଏଇ ଜିନିଷରେ ଏଇଟା ଏଇ ମାସ ଏଇଟା ଏଇଟା ଖାଇଲେ ଭଲ, ଇହାଦେ ଯେନ୍ତା ଆମ ଆମ ତ କଥା ଚାଲିଛି। ତ ସବୁ ଋତୁ ହିସାବରେ ସବୁ ମାସ ହିସାବରେ ଖାଦ୍ୟର ଚାହିଦା ବି ଅଲଗା ଅଲଗା ହେସି। ନିତିଦିନିଆ ଖାଦ୍ୟ ସାଙ୍ଗେ ସେ ସବୁ ଜିନିଷ ମିଶି ପର୍ବପର୍ବାଣୀରେ ବି ଆମେ ବହୁତ ପ୍ରକାର ଜିନିଷ ଖାଉଛୁ, ଯେନ୍ତା ଆମର ସ୍ୱାସ୍ଥ୍ୟକେ ଭଲ ବି ରହୁଛେ। ଆର୍ ସେ ପର୍ବପର୍ବାଣୀକେ ନେଇକିରି ଅନ୍ୟମାନଙ୍କ ରୁଚି ନିଜ ରୁଚିକେ ବି ମିଶେଇକିରି ଆମେ କିଛି ନିଶ୍ଚୟ ଭଲ ଜିନିଷ ବନଉଛୁ, ଯେନ୍ତା ଆମର ସ୍ୱାସ୍ଥ୍ୟ ପକ୍ଷେ ହିତକର ନିଶ୍ଚୟ ହଉଛି।
1: ତ ଢଙ୍ଗର କପଡ଼ା ଲତା ପିନ୍ଧିବାଟା ଆରୁ ଆଜିକାଲିଆ ଫ୍ୟାସନ ବାଲା କପଡ଼ା ଭିତରେ ତଫାତ କାଁଟା?
0: ହଁ ନିଶ୍ଚିତ ନିହାତି ଭାବେ ତଫାତ ଅଛେ ଭଉଣୀ, ଆଉ ହେଟା ତ କହିଲେ ବି ଠିକ ନେଇ ହୁଏ। ଆଜିକାଲି ଆଧୁନିକତା ସମାଜରେ ଯେନ୍ ମାନେ ଆଧୁନିକତାକେ ଗ୍ରହଣ କଲେ ନ, ସେମାନେ ଯେନ୍ ପ୍ରକାର ପିନ୍ଧା ଉଡା କଥା ଯେନ୍ ହଉଛେ, ସେ ସବୁ ଜିନିଷର ଟିକେ ଶାଳୀନତା ତ ନିଶ୍ଚୟ କମୁଛେ। ଆଉ ଆଉ କେତେଟା ଜାଗାରେ ସେ ଆଧୁନିକତା ଚାଲିଲେ ବି ନିହାତି ସେ ଶାଳୀନତା ରଖିକିରି ବି ବହୁତ ଲୋକ ଅଛନ୍, ସେ ପିନ୍ଧା ଉଡା କରୁଛନ୍। କିନ୍ତୁ ମୋର ମତରେ ପିନ୍ଧାଟା ସବୁବେଳେ ନିଜ ଶାଳୀନତାରେ ରହିବାର କଥା, ଯେନ୍ତାକି ସମାଜରେ ସୁଧାର ଆର ସଂସ୍କାର ସବୁବେଳେ ଆଣବା। ଯେନ୍ତା ଗୋଟେ ଆମେ ପିନ୍ଧିଥିଲେ ଅନ୍ୟ ଲୋକ ଆମକୁ ସମ୍ମାନ ଦଉଥିବା, ଦେଖିଲେ ତାକୁ ଭଲ ଲାଗୁଥିବା, ହେନ୍ତା ଆମେ ପିନ୍ଧିବାର କଥା ବୋହେ।
1: ଆମର ପ୍ରତି ଗୋଟେ ସମ୍ମାନ ଆସୁଥିବା,
0: ସମ୍ମାନ ଆସୁଥିବା, ଆମର ଆମ ସଂସ୍କାରରେ ଆମେ ଭଲ ଜିନିଷ ଗୋଟେ ପିନ୍ଧୁଥିବାର କଥା। ତ ସବୁବେଳେ ପିନ୍ଧାଟା ଶାଳୀନତାରେ ହିଁ ରହିବାଟା ସବୁଠାରୁ ଭଲ, ଆମ ମାନଙ୍କ ଲାଗି ବହୁତ ଉପଯୋଗୀ, ସେଟା ସମାଜର ଲାଗି ବି ବହୁତ ଉପଯୋଗୀ, ନିହାତି ଭାବେ ସେଟା ଗୋଟେ ମାନେ ଉନ୍ନତିର ମାଧ୍ୟମ।
1: ତ ଏଇନେ ଆର ଗୋଟେ ମୋର ଶେଷ ପ୍ରଶ୍ନ ରହିବା, ଆଜିକାଲି ଫ୍ୟାସନ କପଡା ଯେନ୍ ପିନ୍ଧୁଛନ୍, ଏଟା ଆଜିକାଲିଆ ପିଲାମାନଙ୍କର ଉପରେ କାଣ ପ୍ରଭାବ ପକଉଛେ?
0: ପ୍ରଭାବ ତ ନିହାତି ଭାବେ ଅଲଗା ପକଉଛେ ବହେନ, କାଁ କରିକି ଆଜିକାଲି ତ ଆଧୁନିକତା ଏନ୍ତା ହେଇଗଲାନ, ସେ ଜାଗାରେ ଆମର କହିବାର ତ କୌଣସି ଅଧିକାର ନାଇଁନ। କିନ୍ତୁ ସେ ଜାଗାରେ ସଚେତନ ହେଇକି ଯଦି ଛୁଆମାନେ ସେ ଜିନିଷକେ ପିନ୍ଧିବେ, କାଁକର କି ଭଲ ଜିନିଷ ବି ଅଛେ ଖରାପ ଜିନିଷ ବି ଅଛେ, ତ ପିନ୍ଧବାର ଶାଳୀନତାକେ ରଖିକିରି ଯେନ୍ ଆଧୁନିକତାକେ ଗ୍ରହଣ ନାଇଁ କରିକିରି, ଆର୍ ଯଦି ବି ଗ୍ରହଣ କରୁଛନ୍ ତାକେ ସେମାନେ ତାଙ୍କର ଶାଳୀନତା ସଂସ୍କାରରେ ନେଇକିରି ଯଦି ଭଲ ସେ ପିନ୍ଧା ଉଡା କରିବେ ବୋଲେ ନିକେ ନିଜର ସମାଜରେ ନିଜର ନିତିଦିନିଆ ଜୀବନରେ ଭଲ ସେ ରହିବେ। କିନ୍ତୁ ଆଜିକାଲି ବହୁତ କମ ହେଇଯାଉଛେ ସେ ଜିନିଷଟା, ଯେହେତୁ ଶିକ୍ଷାର ମହତ୍ତ୍ୱ ବି ବଢି ଯାଉଛେ, ଛୁଆମାନେ ଆଧୁନିକତାର ଆଡ଼କେ ପଳେଇ ଯାଉଛନ୍, ତ ଅନଲାଇନ୍ର ଯେନ୍ ଜମାନା ଆସିଗଲାନ ସେଥିରେ ଯେନ୍ ପ୍ରକାର ସବୁ ଫ୍ୟାସନ ଡିଜାଇନ୍ର ଆସୁଛେ ସେସବୁକେ ସେମାନେ ଗ୍ରହଣ କରୁଛନ୍। କିନ୍ତୁ ମୋର ମତରେ ଯଦି ଶାଳୀନତା ରଖିକିରି ଭଲ ପିନ୍ଧାଯାଏ ତା ସବୁବେଳେ ଭଲ ପିନ୍ଧିବେ ସମସ୍ତେ ବୋଲେ ଆମ ସମାଜରେ ଆର ଉଚ୍ଚକୋଟୀର ହେଇପାରତା।
1: ଇନେ ଆପଣଙ୍କେ ନେଇ ଲାଗବାର କେଁ ଯେ ଆମର ଭାରତୀୟ ସଂସ୍କୃତି, ଆମର ଓଡ଼ିଶାର ସଂସ୍କୃତିକେ ଇ ପିନ୍ଧା ଓଢା କରବା ଥି ଲୋକ ଭୁଲି ଯାଉଛନ୍ ଆରୁ ପାଶ୍ଚାତ୍ୟ ସଂସ୍କୃତିକେ ଆଗକେ ବଢ଼ଉଛନ୍?
0: ହଁ ନିଶ୍ଚୟ ଭୁଲି ଯାଉଛନ୍ ବହେନ, ନିଶ୍ଚୟ ଭୁଲି ଯାଉଛନ୍। କିନ୍ତୁ ହେଟା କହୁଛେ ଯଦି ପିନ୍ଧି ଗୋଟେ ତମେ ଭଲ ପିନ୍ଧିଥିବ, ଯଦି ପିନ୍ଧବାର ଗୁଡା ତମର ଠିକ ଥିବା ବୋଲେ ନିକେ ତମର ନିଜର ମନର ଚିନ୍ତାଧାରା ବି ଆର୍ ଟିକେ ଭଲ ବି ଆସବା। ତ ସେ ଜାଗାରେ ଆମେ ଆମେ ବୋଲୁ ଆମେ ଭାରତ ର ଓଡ଼ିଶା, ଓଡ଼ିଶା ଭିତରେ ସଂସ୍କୃତି ଆମର ଓଡ଼ିଶାର ଯେନ୍ ସଂସ୍କୃତି ଆମର ଯେନ୍ଟାକି ବିଦେଶ ନୁ ବି ଲୋକମାନେ ଆସିକିରି ଇହାଦେ ଆପଣେଇକି ରହୁଛନ୍, ଯେନ୍ ଜଗନ୍ନାଥ ସଂସ୍କୃତି, ତ ସେ ଜିନିଷକେ ଯଦି ଆମେ ଭାବମା ବୋଲେ ଆମର ନିଜ ସଂସ୍କୃତିକେ ଆମେ ନିଜେ ମଚାବାର ଲାଗି ନିଶ୍ଚୟ ଭଲ କରିପାରମା, ଯେନ୍ତା ଖାଇବାର ରୁଚି ବି ଭଲ କରିପାରମା, ରୁଚି ତ ନିଜେ ନିଜର ଖାଇବାର ହିସାବରେ ନିଶ୍ଚୟ।

0: ବାବା ହିଁ ଜଣେ, କିନ୍ତୁ ପିନ୍ଧବାରଟା ବି ବହୁତ ଭଲ ହେଇପାରିଥା ଯଦି ଆମେ ସେ ସଂସ୍କାର କେ ଆନମା ବୋଲେ। ଆଜିକାଲି ସେ ଜିନିଷଟା କମି ଯାଉଛେ, ସେ ଜିନିଷଟା ହେବା ବୋଲେ ଆହୁରି ଭଲ ହେତା।
1: ସତ କହିଲେ ଭୟନ, ମାନେ ଆପଣ ସଙ୍ଗେ କଥା ହେଇକରି ବନେ ଲାଗଲା। ଧନ୍ୟବାଦ, ଆମକେ ସମିଆ ଦେଲେ, ଆମର ସଙ୍ଗେ କଥା ହେଲେ, ଭଲ କଥା ଦୁଇ ପଦ କହିଲେ ଯୋଉଟାକେ ମନକେ ଛୁଇଁଲା। ଧନ୍ୟବାଦ, ଜୁହାର।
0: ଜୁହାର ଜୁହାର।
2: ହୋଇନ ମନେ ଆପଣ ମାନେ ଶୁଣୁଥିଲେ ଭୟନ ସ୍ନିଗ୍ଧା ରାଣୀ ଆଚାର୍ଯ୍ୟ କେ ମନ୍ଦାର ବଗିଚା ପଡ଼ା ଭବାନୀପାଟଣା ନୁ। ଭୟନ ତାଙ୍କର ମତ କହିଲେ, ମୁଇଁ ଭାବୁଛେ ଆପଣ ମନେ ବି ତାଙ୍କର ଇ ମତ ନେ କିଛି ମାତ୍ରାନେ ତ ଏକମତ ଥିବେ।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ ପାଞ୍ଚଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାନମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାନମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଲାଇନ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରାଜ୍ୟପାଳ ସୟଦ ଅତା ହାସନେନ୍ ଏବଂ ରାଜ୍ୟ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ମସିହାରେ ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 ମସିହାରେ କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକଟିକଟ ଏବଂ ଏକ କଫି ଟେବୁଲ୍ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍ମରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4ଟାରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର

0: ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥ୍ସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥ୍ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି 12:00 to 3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନର ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ସ୍ଥାନରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ 3 ଜଣ, ଔରଙ୍ଗାବାଦରେ 2 ଜଣ, ଶରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ମହିଳା T20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 wicketରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡ଼ୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the midday news. The headlines. Indian Army prepared for Operation Sindhu 2.0 if the situation warrants, says Chief of Army Staff General Upendra Dwivedi. Myanmar President U Min Aung Hlaing begins his 5-day India visit with prayers at Mahabodhi Temple in Bodh Gaya, Bihar. Karnataka Congress Legislature Party to meet in Bangalore this afternoon to elect its new leader. At least 7 people killed in separate incidents of thunderstorms, rain and lightning across Bihar. U.S. Defense Secretary Pete Hegseth says Washington is prepared to resume military action against Iran if efforts to reach a deal fail. And in women's cricket, India to take on

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତିପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଏସ୍ଆଇଆର୍ ନୋଟିଫାଇ ହୋଇଛି, ଆଜିଠୁ ଗଞ୍ଜାମ ଜିଲ୍ଲାର ଏଇଠି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟରମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି, ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଇଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 2 7 ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ।

0: ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋତ୍ସାହନ, ଡିଜିଟାଲ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍, ନ୍ୟୁଜ୍ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍ମରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ 7:00 ପୂର୍ବାହ୍ନ 10 ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ପିପିଲି, 22 ଡେଲାଙ୍ଗ ଓ 29 ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝି ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଦିଲ୍ ହେ କେ ମାନ୍ତା ନେହିରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ କୁମାର ଶାନୁ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ନାଦିମ ଶ୍ରବଣ। ଚଳଚ୍ଚିତ୍ର ଦିଲ୍ ହେ କେ ମାନ୍ତା ନେହିଁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ।

ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର କୁଚ୍ କୁଚ୍ ହୋତା ହେରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତରଚନା ସମୀର, ସଙ୍ଗୀତ ସଂଯୋଜନା ଯତୀନ ଲଲିତ। ଚଳଚ୍ଚିତ୍ର କୁଚ୍ କୁଚ୍ ହୋତାଏ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଓ ପରେ ଶୁଣିବେ ନ୍ୟୁ ଇଣ୍ଡିଆ ସମାଚାର ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆମର ଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ। ଆମର କାର୍ଯ୍ୟକ୍ରମଗୁଡ଼ିକ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ତୁମ୍ ବିନ୍ କଥାଚିତ୍ରରୁ, ଅନୁରାଧ ପଡ଼ୱାଲ ଓ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତିକାର ଫୟଜ ଅନୱର, ସ୍ୱର ସଂଯୋଜନା ନିଖିଲ ବିନୟ।

ହିନ୍ଦୀ କଥାଚିତ୍ର ଭିତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ସମୀରଙ୍କ ଗୀତ ରଚନା ଓ ଅନ୍ନୁ ମଲ୍ଲିକଙ୍କ ସଙ୍ଗୀତ ସଂଯୋଜନାରୁ ବାଦଶାହ କଥାଚିତ୍ରର ଗୀତକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଭିଜିତ ଓ ଅଲକା ୟାଜ୍ଞିକ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ବିନୋଦ ରାଠୋରଙ୍କ କଣ୍ଠରେ, ଗୀତିକାର ସମୀର, ସ୍ୱର ସଂଯୋଜନା ସଞ୍ଜୀବ ଦର୍ଶନ, କଥାଚିତ୍ର ପରୱାନା।

କାର୍ଯ୍ୟକ୍ରମର ଶେଷ ଗୀତଟି ଜମାନା ଦିୱାନା କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ନଦୀମ ଶ୍ରବଣ, ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟଗିକ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏହି ସୂଚନା ପରେ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ହେଇଗଲା ବନ୍ଦୋବସ୍ତ।
5: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
6: ଆର୍ବିଆଇ କହେ
5: ସଠିକ ଆର୍ଥିକ ଆଚରଣ, ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସାପ୍ତାହିକ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମର ଉପସ୍ଥାପନାରେ ଆମେ ଅଛୁ ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ
1: ଆଉ ମୁଁ ଆପଣମାନଙ୍କ ପ୍ରିୟ ଯୁବ ସାଥୀ ଶେଫାଳୀ।

0: ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ମେ ମାସର 30 ତାରିଖ ଶନିବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଶନିବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସାପ୍ତାହିକୀ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ପଢ଼ିଥାଉ ଆପଣଙ୍କର ଲେଖା ସୁନ୍ଦର ସୁନ୍ଦର ମତାମତ ଏବଂ ଚିଠି ସବୁ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସାପ୍ତାହିକ କାର୍ଯ୍ୟକ୍ରମକୁ, ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନ ଛୁଆଁ ଗୀତ ସବୁ।
1: ତେବେ ଆଜିର ଏହି ସାପ୍ତାହିକୀ ସନ୍ଧ୍ୟାରେ ଆପଣମାନଙ୍କର କେବଳ ଗୋଟିଏ ହିଁ ସୁଚିନ୍ତିତ ମତାମତ ଆମକୁ ହସ୍ତଗତ ହୋଇଛି। ତେବେ ଆସନ୍ତୁ ପଢ଼ିନେବା ଆଉ ଜାଣିବା କିଏ କେଉଁଠୁ ଲେଖିଛନ୍ତି ଆମ ପାଇଁ ଏହି ଚିଠିଟି।

0: ଆଜିର ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ପଟେଲ ଡୁମାଲ ଉଦିତ ନାରାୟଣପୁର କଳାହାଣ୍ଡି ଜିଲ୍ଲାରୁ ଚିଠି ଲେଖି ପଠାଇଛନ୍ତି। ସେ ଲେଖିଛନ୍ତି, ସାଗର ବିନା ଯେ ଶାମୁକା ବଞ୍ଚେନା, ଫୁଲ ବିନା ମହୁମାଛି, ତୋ ବିନା ଆଲୋ ମୁଁ ସାପ୍ତାହିକୀ ସନ୍ଧ୍ୟା ପାରିବିନି ଜମା ବଞ୍ଚି, ସଞ୍ଜ ଦୀପ ଯେବେ ଚଉରାରେ ଜଳିଲେ ମନେ ପଡ଼ୁ ଖାଲି ତୁ, ଜୀବନଠୁ ବେଶୀ ଭଲ ପାଇ ତତେ କେମିତି ଭୁଲିବି ମୁଁ।
1: ଆଖି ପିଛୁଳାକି ଚାଲି ଯାଇଥାଉ କାର୍ଯ୍ୟକ୍ରମ ଯେବେ ସାରି, ମୋ ମନ ଭିତରେ ଭାବି ବସିଥାଏ ନିରୁଳାରେ କଥା ତୋରି।

0: ହୃଦୟର ରାଣୀ ସାପ୍ତାହିକ ସନ୍ଧ୍ୟା ମୋ ଜୀବନ ହୃଦ ତାରା ଏମିତି ମୋ ସାଥେ ଚାଲୁଥିବୁ ପାଟ ହଉ ଶୀତ ବର୍ଷା ଖରା।
1: ବାହ, ଅତି ସୁନ୍ଦର କବିତା ଭାଇ। ତେବେ ଭାଇ ଲେଖିଛନ୍ତି, ଗୋଧୂଳି ସନ୍ଧ୍ୟାରେ କାର୍ଯ୍ୟକ୍ରମ ଅଗଣାରେ ଉପସ୍ଥିତ ଭାଇ ଏବଂ ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର।
0: ଭାଇ ଆପଣଙ୍କୁ ମଧ୍ୟ ଆମର ପ୍ରତି ନମସ୍କାର।
1: ଗତ 20 ତାରିଖ ବୁଧବାର ଖେଳ ଏବଂ ଖେଳାଳିରେ ଜଣେ ଭଲିବଲ୍ ଖେଳାଳିଙ୍କ ସହିତ ସାକ୍ଷାତକାର ଭଲ ଲାଗିଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ, ତେଣୁ ତାଙ୍କୁ ଧନ୍ୟବାଦ। ଗୁରୁବାର ବିଜ୍ଞାନିକା ମଧ୍ୟ ଭଲ ହୋଇଥିଲା, ଉପସ୍ଥାପନାରେ ଥିଲେ ନନ୍ଦିତା ଭଉଣୀ। ଶୁକ୍ରବାର ସମ୍ଭାବନାରେ କ୍ୟାରିୟର ସୂଚନା ସହିତ ସେହି ଦିନର ବିଶେଷତ୍ୱ ଭଲ ହୋଇଥିଲା। ଶନିବାର ଦିନ ନନ୍ଦିତା ଏବଂ ଲିପ୍ସା ଭଉଣୀଙ୍କ ସାପ୍ତାହିକ ସନ୍ଧ୍ୟା ବିଶେଷ ଭଲ ହୋଇଥିଲା। ମଙ୍ଗଳବାର ଗୀତଟିଏ ମିତଟିଏରେ ଅନିନ୍ଦିତା ଭଉଣୀଙ୍କ ଶ୍ରୋତା ସହିତ ଫୋନ୍ ଯୋଗେ ଅନ୍ତରଙ୍ଗ ଅଳ୍ପ ବେଶ ମନୋରଞ୍ଜନ ଧର୍ମୀ ହୋଇଥିଲା। ମହିଳାମାନଙ୍କୁ ଅସଦାଚରଣ ଏବଂ ଅତ୍ୟାଚାର ଉପରେ କିଛି ବିଶେଷ କାର୍ଯ୍ୟକ୍ରମ କରନ୍ତେ ଭଲ ହୁଅନ୍ତା।
0: ମନୋଜ ଭାଇ, ଆପଣଙ୍କର ଏତେ ପ୍ରୀତିଭରା ମତାମତର ତ ଆମେ ଅପେକ୍ଷାରେ ବସିଥାଉ। ଆମ ସାପ୍ତାହିକ ସନ୍ଧ୍ୟାରେ ଯେତେବେଳେ ଆପଣଙ୍କର କବିତା ଭରା ମିଠା ମିଠା ଚିଠି ଆମ ପାଖରେ ପହଞ୍ଚିଯାଏ, ସେ ଚିଠି ପଢ଼ିଲା ବେଳେ ସତରେ ଲାଗେ ଯେମିତି ମହୁ ଝରୁଛି। ଆପଣଙ୍କ ମନର କଥା ଆମ ପାଖକୁ ସିଧାସଳଖ ପହଞ୍ଚିପାରୁଛି। ସେଥିପାଇଁ ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ, ଯେ କବିତା ମାଧ୍ୟମରେ ଆପଣ ଏତେ ସୁନ୍ଦର ସୁନ୍ଦର ଶବ୍ଦ ଯୋଡ଼ି ଆପଣଙ୍କ ମନର କଥା ଆମ ପାଖକୁ ଲେଖି ପଠାଉଛନ୍ତି। ଆପଣ ଏହି ଚିଠି ମାଧ୍ୟମରେ ପ୍ରଶଂସା କରି ଲେଖିଛନ୍ତି ଯେ ଗତ 20 ତାରିଖ ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଦିନର କାର୍ଯ୍ୟକ୍ରମ ସବୁ ଆପଣଙ୍କ ମନକୁ ଛୁଇଁ ପାରିଥିଲା। ତା ସହ ଗତ ମଙ୍ଗଳବାର ଦିନର ଫୋନ୍ ଇନ୍ କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ଏହିସବୁ ଦିନର ଉପସ୍ଥାପନା ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ, ନନ୍ଦିତା ଭଉଣୀ, ଅନିନ୍ଦିତା ଭଉଣୀ। ଯଦି ସେମାନେ ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ଆପଣଙ୍କୁ ନିଜ ମନରୁ ଅନେକ ଅନେକ କୃତଜ୍ଞତା ଜଣାଉଥିବେ। ତା ସହ ଖୁବ୍ ଖୁସି ହେଉଥିବେ ଯେ ଆପଣ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣନ୍ତି ଆଉ ଏତେ ସୁନ୍ଦର ମତାମତ ମଧ୍ୟ ଲେଖି ପଠାନ୍ତି। ତା ସହ ଗତ 20 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳି ସନ୍ଧ୍ୟାରେ ଆସିଥିବା ଆମ ଅତିଥି ମଧ୍ୟ ଯଦି ଏହି କାର୍ଯ୍ୟକ୍ରମଟି ଏବେ ଶୁଣୁଥିବେ, ଆପଣଙ୍କୁ ସେ ଅନେକ ଅନେକ କୃତଜ୍ଞତା ଜଣାଉଥିବେ। ଆଉ ସାରା ଯୁବପାଣି ପରିବାର ମଧ୍ୟ ଆପଣଙ୍କୁ ଏବେ ଖୁସିରେ କୃତଜ୍ଞତା ଜଣାଉଛି, ଧନ୍ୟବାଦ କରୁଛି। ଏମିତି ଚିଠି ଲେଖୁଥାନ୍ତୁ, ଆମ ସାପ୍ତାହିକ ସନ୍ଧ୍ୟାକୁ ଆହୁରି ସୁନ୍ଦର କରୁଥାନ୍ତୁ। ଶେଷରେ ଆପଣ ଲେଖି ପଠାଇଛନ୍ତି ଯେ ମହିଳାମାନଙ୍କୁ ଯେଉଁ ଅସଦାଚରଣ ବା ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି, ସେହି ସମ୍ପର୍କରେ ଗୋଟିଏ କାର୍ଯ୍ୟକ୍ରମ କଲେ ଭଲ ଲାଗନ୍ତା। ଏହି ବିଷୟଟି ତ ଖୁବ୍ ସୁନ୍ଦର ହେଇଛି ଭାଇ, କିନ୍ତୁ ଆକାଶବାଣୀ ମାଧ୍ୟମରେ ନାରୀମାନଙ୍କ ପାଇଁ ଭିନ୍ନ କାର୍ଯ୍ୟକ୍ରମ ନାରୀ ମହଲ ବା ଶକ୍ତି ସ୍ୱରୂପ ଦ୍ୱାରା ପ୍ରସାର ପ୍ରଚାର କରାଯାଏ। ହେଲେ ମଧ୍ୟ ଆମେ ଆଗକୁ ଆମ କାର୍ଯ୍ୟମୁଖ୍ୟଙ୍କ ସହ କଥା ହେଇ ଏହି ସମ୍ପର୍କରେ କିଛି କାର୍ଯ୍ୟକ୍ରମ ଆପଣଙ୍କ ଆଗରେ ପରଷି ଦେବା ପାଇଁ ନିଶ୍ଚୟ ଚେଷ୍ଟା କରିବୁ। ଏତେ ସୁନ୍ଦର ଚିଠି ଲେଖିଥିବାରୁ ପୁଣି ଥରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନିଜ କାର୍ଯ୍ୟବ୍ୟସ୍ତତାରୁ ଏମିତି ସମୟ କାଢ଼ୁଥାନ୍ତୁ, ଆମକୁ ଗୋଟିଏ ସୁନ୍ଦର ଚିଠି ଲେଖୁଥାନ୍ତୁ। ଆପଣମାନଙ୍କ ପାଇଁ ହିଁ ତ ଏହି ସାପ୍ତାହିକ ସନ୍ଧ୍ୟା। ଆପଣମାନଙ୍କ ଯେତେ ଅଧିକ ଚିଠି ଆସିବ, ଆମ ସାପ୍ତାହିକ ସନ୍ଧ୍ୟା ସେତେ ସରସ ସୁନ୍ଦର ହୋଇପାରିବ।
1: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ତ ଏତିକି ହିଁ ଚିଠି। ତେବେ ଏହି କାର୍ଯ୍ୟକ୍ରମର ସହିତ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

0: ପକାଇ ମଧ୍ୟ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ ପାଳନ କରନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ମହାମାରୀ କିମ୍ବା ସାମାଜିକ ସଙ୍କଟ ସମୟରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
1: ହିନ୍ଦୀ ସାମ୍ବାଦିକତା ଦିବସ ହେଉଛି ସତ୍ୟ, ସଚେତନା ଓ ମତ ପ୍ରକାଶର ସ୍ୱାଧୀନତାର ପ୍ରତୀକ। ଉଦନ୍ତ ମାର୍ତ୍ତଣ୍ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଡିଜିଟାଲ ଯୁଗ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ହିନ୍ଦୀ ସାମ୍ବାଦିକତା ଭାରତର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଏହି ଦିନରେ ଆମେ ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବା, ତା ସହ ସତ୍ୟନିଷ୍ଠ ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ସଂକଳ୍ପ ନେବା, କାରଣ ଏକ ସୁସ୍ଥ ସାମ୍ବାଦିକତା ହିଁ ଏକ ସୁସ୍ଥ ଲୋକତନ୍ତ୍ରର ଭିତ୍ତି।
0: ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ତ ଜାରି ରହିଥିବ, ତେବେ ଏହି କାର୍ଯ୍ୟକ୍ରମର ସହିତ ଟିକିଏ ମନକୁ ହାଲୁକା କରିବା ପାଇଁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

0: ତେବେ ଶ୍ରୋତା ବନ୍ଧୁ, ସମଗ୍ର ବିଶ୍ୱରେ ଅସହ୍ୟ ଗରମ ଅନୁଭବ କରାଯାଉଛି। ଭାରତ ସହିତ ଓଡ଼ିଶାର ବହୁ ଅଞ୍ଚଳରେ ତାପମାତ୍ରା 45 ଡିଗ୍ରୀ ସେଲସିୟସ ଉପରେ ରହୁଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହି ଅସାଧାରଣ ଉଷ୍ଣତାର ପଛରେ ଥିବା ଏକ ମୁଖ୍ୟ କାରଣ ହେଉଛି ଏଲ୍ନିନୋ। ଏହା ଏକ ପ୍ରାକୃତିକ ଜଳବାୟୁ ଘଟଣା ଯାହା ପୃଥିବୀ ପାଣିପାଗ ଉପରେ ବ୍ୟାପକ ପ୍ରଭାବ ପକାଏ। ଏଲ୍ନିନୋର ପ୍ରଭାବରେ କେତେକ ଅଞ୍ଚଳରେ ଭୟଙ୍କର ଖରା ହୋଇଥାଏ, ଆଉ କେଉଁଠି ଅତ୍ୟଧିକ ବର୍ଷା ହୋଇଥାଏ।
1: ଏବେ ନିଶ୍ଚୟ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ଏଲ୍ନିନୋଟି କ'ଣ? ଏଲ୍ନିନୋ ଏକ ନୂଆ ଶବ୍ଦ ଆମ ସମସ୍ତଙ୍କ ପାଇଁ। ଆସନ୍ତୁ ଜାଣିବା ଏହି ଏଲ୍ନିନୋର ଅର୍ଥ କ'ଣ। ଏଲ୍ନିନୋ ଏଲ୍ନିନୋ ଏକ ସ୍ପ୍ୟାନିଶ୍ ଶବ୍ଦ ଯାହାର ଅର୍ଥ ହେଉଛି ଛୋଟ ପୁଅ ବା ଛୋଟ ଶିଶୁ। ପ୍ରଥମେ ଦକ୍ଷିଣ ଆମେରିକାର ମାଛ ଧରୁଥିବା କିଛି ଲୋକମାନେ ପ୍ରଶାନ୍ତ ମହାସାଗରର ପାଣିକୁ ଅସାମାନ୍ୟ ଭାବରେ ଗରମ ହେବାକୁ ଲକ୍ଷ୍ୟ କରୁଥିଲେ। ପରେ ବୈଜ୍ଞାନିକମାନେ ଏହାକୁ ଏଲ୍ନିନୋ ବୋଲି ନାମକରଣ କରିଥିଲେ। ସାଧାରଣତଃ ପ୍ରଶାନ୍ତ ମହାସାଗରର ପୂର୍ବ ଓ ପଶ୍ଚିମ ଭାଗର ତାପମାତ୍ରାରେ ସମାନତା ରହିଥାଏ, କିନ୍ତୁ ଯେତେବେଳେ ସମୁଦ୍ରର ପାଣି ଅସାଧାରଣ ଭାବରେ ଗରମ ହୋଇଯାଏ ଓ ବାୟୁଚାପରେ ପରିବର୍ତ୍ତନ ଘଟେ, ସେତେବେଳେ ଏଲ୍ନିନୋ ସୃଷ୍ଟି ହୁଏ। ଏହା ପୃଥିବୀର ବହୁ ଦେଶର ପାଣିପାଗକୁ ପ୍ରଭାବିତ ମଧ୍ୟ କରିଥାଏ।
0: ତେବେ ଏହି ବର୍ଷ ତାପମାତ୍ରା ଏତେ ବେଶୀ କାହିଁକି? ଏହି ବର୍ଷ ଅତ୍ୟଧିକ ଗରମ ପଛରେ କେତେକ ମୁଖ୍ୟ କାରଣ ରହିଛି। ହଁ ଶ୍ରୋତା ବନ୍ଧୁ, ଯେମିତିକି ଏଲ୍ନିନୋର ପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବଣ କାଟିବା ବା ଜଙ୍ଗଲ କାଟିବା, ସହରୀକରଣ, ଏମିତି ବହୁତ କିଛି। ଏଲ୍ନିନୋ ହେତୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ବଢ଼ିଯାଏ। ଏହାର ପ୍ରଭାବରେ ବାତାବରଣ ଅଧିକ ଉଷ୍ଣ ହୋଇପଡ଼େ, ସେହି ସ୍ଥାନରେ ବର୍ଷା କମ୍ ହୁଏ ଏବଂ ଗରମ ବଢ଼ିଯାଏ। ମଣିଷଙ୍କ କାର୍ଯ୍ୟକଳାପ ଯଥା କାରଖାନାର ଧୂଆଁ, ଗାଡ଼ିର ପ୍ରଦୂଷଣ, ବନ ନଷ୍ଟ ହେବା ଫଳରେ ପୃଥିବୀର ଉଷ୍ଣତା ବଢ଼ୁଛି। ଏହାକୁ ଗ୍ଲୋବାଲ୍ ୱାର୍ମିଂ କୁହାଯାଏ। ଏଲ୍ନିନୋ ସହିତ ଗ୍ଲୋବାଲ୍ ୱାର୍ମିଂ ମିଶିଲେ ତାପମାତ୍ରା ଅଧିକ ହୋଇଯାଏ। ଗଛଲତା ପରିବେଶକୁ ଶୀତଳ ରଖିଥାଏ, କିନ୍ତୁ ଆଜିକାଲି ଅଧିକ ମାତ୍ରାରେ ଜଙ୍ଗଲ କଟାଯାଉଛି, ତେଣୁ ପ୍ରାକୃତିକ ଭାବରେ ତାପମାତ୍ରା ନିୟନ୍ତ୍ରଣ ହୋଇପାରୁନାହିଁ। ସହରରେ ବଡ଼ ବଡ଼ କଂକ୍ରିଟ୍ ଘର, ରାସ୍ତା ଏବଂ ଯାନବାହନର ସଂଖ୍ୟା ବଢ଼ିବା ଫଳରେ ତାପ ଅଧିକ ସଂଗ୍ରହ ହୁଏ। ଏହାକୁ ହିଟ୍ ଆଇଲ୍ୟାଣ୍ଡ ପ୍ରଭାବ କୁହାଯାଏ।
1: ତେବେ ଶ୍ରୋତାବନ୍ଧୁ, ଏଲ୍ନିନୋ କେମିତି ସୃଷ୍ଟି ହୁଏ ତାହା ତ ଜାଣିଲୁ, ଏବେ ଆସନ୍ତୁ ଜାଣିବା ଏହି ଏଲ୍ନିନୋର ପ୍ରଭାବ କ'ଣ। ଏଲ୍ନିନୋର ପ୍ରକୋପ ଦ୍ୱାରା ଭୟଙ୍କର ଗରମ ହୋଇଥାଏ। ତାପମାତ୍ରା ଅତ୍ୟଧିକ ବଢ଼ିବା ଫଳରେ ଲୋକମାନଙ୍କୁ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଥାଏ। ଅନେକ ସମୟରେ ଅନେକ ସ୍ଥାନରେ ଅଦିନିଆ ବର୍ଷା ଦେଖାଦେଇଥାଏ, କେଉଁଠି ଖରା ହେଉଥାଏ ତ ଅନ୍ୟ ସ୍ଥାନରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। କୃଷିରେ ମଧ୍ୟ ଅନେକ କ୍ଷତି ଆଣିଥାଏ ଏହି ଏଲ୍ନିନୋ। ବର୍ଷା କମିଯାଇଥିବାରୁ ଚାଷ ନଷ୍ଟ ହୁଏ, କୃଷକମାନେ ବହୁ କ୍ଷତିର ସମ୍ମୁଖୀନ ହୁଅନ୍ତି, ପାଣିର ସଙ୍କଟ ଘଟିଥାଏ, ନଦୀ ପୋଖରୀ ଓ ଜଳାଶୟର ପାଣି କମ୍ ହୋଇଯାଏ, ପିଇବା ପାଣିର ମଧ୍ୟ ଅଭାବ ଦେଖାଯାଏ, ସ୍ୱାସ୍ଥ୍ୟର ସମସ୍ୟା ମଧ୍ୟ ଦେଖିବାକୁ ମିଳେ। ଅତ୍ୟଧିକ ଗରମରେ ଲୁ, ଡିହାଇଡ୍ରେସନ୍, ମୁଣ୍ଡବିନ୍ଧା ଓ ଚର୍ମରୋଗ ବଢ଼ିଯାଏ।
0: ତେବେ ଏହି ଏଲ୍ନିନୋରୁ ସୁରକ୍ଷିତ ରହିବାର ଉପାୟଟି କ'ଣ? ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ଖରାରେ ବାହାରକୁ ଯିବେ ନାହିଁ, ହାଲୁକା ଏବଂ ସୂତାର ପୋଷାକ ପିନ୍ଧନ୍ତୁ, ଗଛ ଲଗାନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ବିଦ୍ୟୁତ୍ ଏବଂ ଇନ୍ଧନ ସଞ୍ଚୟ କରନ୍ତୁ। ହଁ ଶ୍ରୋତା ବନ୍ଧୁ, ଦିନକୁ ଅଧିକ ପାଣି ପିଇବା ଆବଶ୍ୟକ। ORS, ଲେମ୍ବୁ ପାଣି, ନଡ଼ିଆ ପାଣି ଶରୀରକୁ ଶୀତଳ ରଖେ। ସେମିତି ସକାଳ 11ରୁ 4 ପର୍ଯ୍ୟନ୍ତ ଅତ୍ୟଧିକ ଗରମ ରହିଥାଏ। ଏହି ସମୟରେ ବାହାରକୁ ଯିବା ବିଲକୁଲ ଉଚିତ ନୁହଁ। ହାଲୁକା ରଙ୍ଗର ସୂତି ପୋଷାକ ଶରୀରକୁ ଥଣ୍ଡା ରଖିଥାଏ। ଅଧିକ ଗଛ ଲଗାଇଲେ ପରିବେଶ ଶୀତଳ ରହିବ ଏବଂ ତାପମାତ୍ରା କମିବ। ତରଭୁଜ, କାକୁଡ଼ି, ଦହି ଏବଂ ଫଳ ଭଳି ଶୀତଳ ଖାଦ୍ୟ ଖାଇବା ଉଚିତ। ଅପଚୟ କମାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଗ୍ଲୋବାଲ୍ ୱାର୍ମିଂ ହ୍ରାସ ପାଇବ। ଏଲ୍ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା ହେଲେ ମଧ୍ୟ ମଣିଷଙ୍କ ଅସାବଧାନତା ଏବଂ ପରିବେଶ ପ୍ରଦୂଷଣ ଏହାର ପ୍ରଭାବକୁ ଅଧିକ ଭୟଙ୍କର କରିଦେଇଛି। ଆଜିର ଅସହ୍ୟ ଗରମ ଆମକୁ ପ୍ରକୃତିର ସୁରକ୍ଷା ଆବଶ୍ୟକତା ବୁଝାଉଛି। ଯଦି ଆମେ ଏବେଠାରୁ ପରିବେଶକୁ ସୁରକ୍ଷା ନ କରିବା, ତେବେ ଭବିଷ୍ୟତରେ ପୃଥିବୀର ଅବସ୍ଥା ଅଧିକ ଭୟଙ୍କର ହେବ। ସେଥିପାଇଁ ଗଛ ଲଗାଇବା, ପ୍ରଦୂଷଣ କମାଇବା ଏବଂ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ଆମେ ଆମ ପରିବେଶକୁ ସୁସ୍ଥ ରଖିବା, ଆଖପାଖରେ ଗଛ ଲଗାଇବା, ପ୍ରକୃତିକୁ ସୁରକ୍ଷିତ ରଖିବା, ଆଉ ଆମେ ମଧ୍ୟ ସୁରକ୍ଷିତ ରହିବା।

0: ଏତେସବୁ ତଥ୍ୟ ସୂଚନା ପରେ ନିଶ୍ଚୟ ଆପଣଙ୍କ ମନ ଖୋଜୁଥିବ ଟିକେ ମନୋରଞ୍ଜନକୁ। ସେହି ମନୋରଞ୍ଜନ ପାଇଁ ଆସନ୍ତୁ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ପୁଣି ଥରେ ନେଇଯିବା ଆଉ ଏକ ଛୋଟ ମନୋରଞ୍ଜନ ଭରା ବିରତି।
1: ରୂପ ତେରା ମସ୍ତାନା ପ୍ୟାର।

0: ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସାପ୍ତାହିକୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ସମୟ ଇସାରା ଦେଉଛି ଆଜିର ଏହି ସାପ୍ତାହିକୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001।
1: ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143।
0: ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ଆମେ ଥିଲୁ ଆପଣଙ୍କ ସହ ଆପଣଙ୍କର ସାଥୀ ଶିବସ।

0: And sports, Dr. Mansukh Mandaviya and Meghalaya Chief Minister Conrad K. Sangma today inaugurated the Integrated Hospitality and Sports Complex at JN Sports Complex in Polo, Shillong. And with that, we end this news bulletin.
1: ଏଥର ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସନ୍ଧ୍ୟା 6:30ରେ ଲୋକଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ ହରିପ୍ରିୟା ଦେବୀ ଓ ସାଥୀ। ରାତି 7:25ରେ ଜିଲ୍ଲା ହାଲତ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଶୁଣିବେ ଏବଂ ରାତି 7:30ରେ ରହିଛି କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଦେହରେ ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଧନ ଶୁଣିବେ ରାତି 8ଟାରେ। ଶିଳ୍ପୀମାନେ ହେଲେ ସିଦ୍ଧାର୍ଥ ମିଶ୍ର, ଶୈଳଭାମା ମହାପାତ୍ର ଏବଂ ପ୍ରୀତିନନ୍ଦା ରାଉତରାୟ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍ ରହିଛି ରାତି 8:30। ସ୍ପଟ୍ଲାଇଟ୍ 9:15। 9:30 ଶୁଣିପାରିବେ ଯୁବା ଭାରତୀ ଏବଂ ରାତି 10ଟାରେ ରହିଛି ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
2: ଆକାଶବାଣୀ ଆଟ୍ 90 90 ସାଲ କି ଆବାଜ ଦିଲ ସେ ଦିଲ ତକ ନନ୍ ଷ୍ଟପ୍ ଧମାଲ ପୁରାନୀ ୟାଦେ ନୟା ଜୋଶ ହୈ ଦେଶ କା ରେଡିଓ ଅବ ଭି ବସ୍ ହୈ ଆକାଶବାଣୀ କେ ଗୌରମୟୀ 90 ସାଲ।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମାରାଣୀ ବାରିକ, ଉପେନ୍ଦ୍ର କୁମାର ମିଶ୍ର, ଗୋପାଳକୃଷ୍ଣ ବେହେରା, ବିଶ୍ୱକଲ୍ୟାଣୀ ମହାନ୍ତି ଓ ଶଶାଙ୍କ ଶେଖର ମହାପାତ୍ର। ଚେତନା ଚିନ୍ତନ ଶୁଣିବେ ସକାଳ 6:35 ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସରଗଫୁଲ ପ୍ରଚାର କରିବୁ 7:25। ସକାଳ 8:30 ପ୍ରଚାର କରିବୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ପୂର୍ବାହ୍ନ 11:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀରୁ। ଓ ପରେ ପରେ ପୂର୍ବାହ୍ନ 11:30 ଏହାର ଓଡ଼ିଆ ଭାଷାନ୍ତର ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:00 ଶୁଣିବେ ଦେଶାତ୍ମବୋଧକ ଗୀତ, ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ଅନିତା ପଢ଼ିହାରୀ, ସବିତା ହୋତା, ଅସିତ କୁମାର ମଜୁମଦାର, ପ୍ରଦୀପ କୁମାର ପଣ୍ଡା ଓ ମଧୁଚନ୍ଦା ପାଢ଼ୀ। ଚାଷର କଥା ପ୍ରଚାର କରିବୁ ଦିନ 9:10। ଓଡ଼ିଆ ଆଲବମ୍ ଗୀତ ରହିଛି ଦିନ 9:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, 5:30 କାର୍ଯ୍ୟକ୍ରମ ଚିଠି ପାଇଛୁ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ମୁଣ୍ଡାରୀ ଗୀତ, ପରିବେଷଣ କରିବେ ଦୀନବନ୍ଧୁ ମୁଣ୍ଡା ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30 କାର୍ଯ୍ୟକ୍ରମ ସ୍ପଟଲାଇଟ୍, 9:15 କ୍ଷମା କରିବେ ରାତି 8:30 ସ୍ପୋର୍ଟସ୍ ସ୍କାନ୍, 9:15 ସ୍ପଟଲାଇଟ୍, 9:30 ଅଭିଲେଖ୍ୟ ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁଗୁଞ୍ଜନ ଓ ରାତି 10:00 ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: दक्षिण कोरिया दलं पराजितम्। महिलानां अन्ताराष्ट्रिय क्रिकेट क्रीडायाम् अद्य भारत इंग्लैंड दलयोः द्वितीया 20-प्रति-20 स्पर्धा भविष्यति। इयं स्पर्धा ब्रिस्टल नगरे भविष्यति। भारतीय समयानुसारेण सायं 7 स्पर्धा आरप्स्यते। इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଲୋକଗୀତ କ୍ରମରେ ଶୁଣନ୍ତୁ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ହରିପ୍ରିୟା ଓ ସାଥୀ, ପୁରାତନ ରଚନାରୁ।

0: ଲୋକଗୀତ କ୍ରମରେ ଶୁଣୁଥିଲି କଳାହାଣ୍ଡିଆ ଗୀତ, ପରିବେଷଣ କରିଥିଲି ହରିପ୍ରିୟା ଓଷାଥି, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟକାର୍ଡ଼ର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଜନାର ହିତାଧିକାରୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଡକ୍ଟର ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷାକୁ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ୍ ମାଧ୍ୟମରେ ନିଃଶୁଳ୍କ ବ୍ୟବସ୍ଥା କରିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ୍ ଭାବରେ ହସ୍ପିଟାଲ ଯେଉଁମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ୍ ବୁଝେଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାର 21ଟି କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ କରିବା ସହିତ ଓଡ଼ିଶାର ପର୍ବପର୍ବାଣୀ ଓ ଜନଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବ ବୋଲି କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ

ଉଚିତ ପରାମର୍ଶ ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ପଙ୍କୱାଲ ଆଜି ଖୋର୍ଦ୍ଧା ରେଳ ଷ୍ଟେସନରେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁବିଧା ସୁଯୋଗ, ଷ୍ଟେସନ ପରିସର ସ୍ୱଚ୍ଛତା, ଯାତ୍ରୀ ପ୍ରେକ୍ଷାଳୟ, ବୁକିଂ କାର୍ଯ୍ୟାଳୟ, ଫୁଟ୍ ଓଭର ବ୍ରିଜ୍, କ୍ୟାଟରିଂ ୟୁନିଟ୍ ଆଦି ଶ୍ରୀ ପଙ୍କୱାଲ ବୁଲି ଦେଖିବା ସହିତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳସେବା ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନ ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଓ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ କରାଯିବ। ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ଜଳଲାଗି ପାଇଁ ଗରବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ା ମାର୍ଜନ ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଜିଲ୍ଲାର 9 ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ଗଣନା ଫର୍ମ ପ୍ରଦାନ କରିଛନ୍ତି। ଗୋଟିଏ ଫର୍ମକୁ ଅଧିକାରୀମାନେ ନିଜ ପାଖରେ ରଖୁଥିବା ବେଳେ ଅନ୍ୟଟିକୁ ଭୋଟରମାନଙ୍କୁ ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କ ସହାୟତା ନିମନ୍ତେ 1950 ନିଃଶୁଳ୍କ ନିର୍ବାଚନ ସହାୟତା ନମ୍ଘର ଜାରି କରାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ମତଦାତାମାନଙ୍କ ନାମକୁ ଭୋଟର ତାଲିକାରେ ପଞ୍ଜୀକୃତ କରିବା ଏବଂ ଅନଧିକାର ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଲୋଚାପୋଡ଼ା ବୁଥ୍ ପରିଦର୍ଶନ କରି ଭୋଟରମାନଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ଦେବା ସହ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନାଗରିକ କୈନ୍ଦ୍ରିକ ଓ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଭୁବନେଶ୍ୱର ମହାନଗର ନିଗମ ସହିତ ଜଡ଼ିତ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ଆବେଦନର ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। କ୍ୟାମ୍ପକୋର୍ଟରେ 142 ମାମଲାର ସମାଧାନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁଯାୟୀ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ଓଡ଼ଗାଁଠାରେ ଚାରାରୋପଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଓଡ଼ଗାଁ ସେକ୍ସନର ମଠ ଖଜୁରିଆ, କୁମ୍ଭିଆପଲ୍ଲୀ ସହରାଞ୍ଚଳର ଚାରାରୋପଣ କାର୍ଯ୍ୟ ସହ ନାଉଖାଲ ଏବଂ ବାହାଡ଼ ଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳର ଚାରାରୋପଣ ପ୍ରକଳ୍ପ ମଧ୍ୟ ଏହି ଦୁଇ ଅଧିକାରୀ ପରିଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସହରର ବିଭିନ୍ନ ୱାର୍ଡରେ 11 ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଅଭିଯାନରେ ଗୁରୁତ୍ୱାରୋପ କରିଥିଲା। ଆଗ୍ରହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ

0: ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲାରେ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଅନସିପ୍ 2026 ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 35 ଜଣ କ୍ରୀଡ଼ାବିତ୍ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 8 ଜିଲ୍ଲାର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ହିନ୍ଦୀ ସାମ୍ବାଦିକତା ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାରେ ଏହି ସମ୍ବାଦପତ୍ର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନା ପ୍ରଚାର ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ପ୍ରତୀୟମାନ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ଅନେକ ସଚେତନତା ସୃଷ୍ଟି କରିଆସିଛି। ଡିଜିଟାଲ ଯୁଗରେ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍ ଓ ନ୍ୟୁଜ୍ ପୋର୍ଟାଲ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏହି ଦିବସ ଆମକୁ ସ୍ମରଣ କରାଇଥାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ବରଂ ଦାୟିତ୍ୱବୋଧ, ସମାଜସେବା ଓ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ। ସତ୍ୟ ଓ ନୀତିନିଷ୍ଠ ସାମ୍ବାଦିକତା ଗଣତନ୍ତ୍ରକୁ ସଶକ୍ତ କରିଥାଏ। ଦିବସ ପାଳନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରତ୍ୟେକ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଦ୍ରୁତ ପ୍ରଯୁକ୍ତିବିଦ୍ୟା ବିକାଶ ଯୁଗରେ ମଧ୍ୟ ହିନ୍ଦୀର ପ୍ରସାରଣ ନିରନ୍ତର ବୃଦ୍ଧି ପାଉଛି। ହିନ୍ଦୀ ସାମ୍ବାଦିକତା ସାମାଜିକ ଚେତନାକୁ ଜାଗ୍ରତ କରିବା ସହିତ ସୁଦୃଢ଼ ଗଣତନ୍ତ୍ର ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ହିନ୍ଦୀରେ ଖବର ପ୍ରସାରଣ, ମତାମତ ଏବଂ ବିଶ୍ଳେଷଣାତ୍ମକ ଆଲେଖ୍ୟ ବୃଦ୍ଧି ଭାଷାର ଗ୍ରହଣୀୟତା, ଶକ୍ତି ଏବଂ ବ୍ୟାପକତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତରେ ହିନ୍ଦୀ ସାମ୍ବାଦିକତା ଚଳିତ ବର୍ଷ 200 ବର୍ଷ ପୂରଣ କରିଛି। ଏହାକୁ ସମ୍ମାନ ଜଣାଇ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ ପ୍ରମୁଖ ଗବେଷଣା ଭିତ୍ତିକ ପତ୍ରିକା ସଞ୍ଚାର ମାଧ୍ୟମର ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ତାରିଖରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ

ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

0: ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହଲା ମୁଖିଆ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆସ୍ଥାନ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରର ଦୁଇବଛର ପୂର୍ତ୍ତି ଲାଗି ଏବା ମଙ୍ଗଳବାରନୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱରନ ଆବାକାଲଠାନୁ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଋତୁରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ରାଜ୍ୟ ଆସ୍ଥାନୁ ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହୋଇଛେ। ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକେ ଘର ଯାଇକରି 2ଟା ପରିଗଣନା ଫର୍ମ ଦେଉଛନ୍। ଇତି ଭୋଟରମାନଙ୍କର ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କର ସୂଚନା ଓ 2002 ମସିହାର ଭୋଟର ତାଲିକା ବାବଦ ତଥ୍ୟ ଯାଞ୍ଚ ସହିତ ସାମେନ ଭୁଲ ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟା ଥି 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଛନ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍। ଏସ୍ଆଇଆର୍ ଥି ପୂରା ସ୍ୱଚ୍ଛତା ଆନ୍ବାର୍ ଲାଗି ରାଜନୈତିକ ଦଳମାନଙ୍କର ସହଭାଗିତା ଥି

ଫି ମତଦାନ କେନ୍ଦ୍ରର ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ଭିଲ୍ ଯୋଗ୍ୟ ଭାରତୀୟ ଭୋଟର ତାଲିକାନ ବାତ୍ ନାଇଁ ପଡ଼ବେ ଆଉ ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାତେ ଯେନ୍ତା ସାମିଲ ନାଇଁ ହେବେ ସେଥିର୍ଲାଗି ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନଙ୍କୁ ସଜାଗ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବିଜେପି ସରକାରଙ୍କର ଏବା 12 ତାରିଖ ଦିନ 2 ବଛର ପୁରା ହେବାରକେ ଯାଉଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା 2 ତାରିଖନୁ 7 ଦିନ ତକ୍ ଫି ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର କାର୍ଯ୍ୟଦକ୍ଷତା ଯୋଜନା ପ୍ରଣୟନ ଆଉ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପହିଲା ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବିଭାଗ ସମୀକ୍ଷା କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟକେ ଭିନ୍ ଭିନ୍ କ୍ଷେତ୍ରର ପୁଞ୍ଜିନିବେଶ ଆସୁଥିବାର ବେଳେ ଅନେକ କ୍ଷେତ୍ରର ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ଥିବା ରାଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବାକେଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାରକେ ଥିବା ଶୁଣାଣି ଲାଗି ଆଗୁଆ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଇ ଦିନ ନିଜର ଅଭିଯୋଗ ଜଣାଇ ପାରିବେ। ଏଥିର୍ଲାଗି ସେମାନଙ୍କୁ ଫେର୍ ପଞ୍ଜୀକରଣ କରିବାରକେ ନାଇଁ ପଡ଼େ। ମହାନଦୀ ଜଳବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ 15ଟା ପ୍ରସଙ୍ଗ ଦାଖଲ କରାଯାଇଛି। ସେ ଭିତରୁ 12ଟା ପ୍ରସଙ୍ଗ ଥି ଓଡ଼ିଶା ଓ ଛତିଶଗଡ଼ର ସହମତି ମିଳିଛି ବୋଲି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍। ସହମତି ବାବଦେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲ୍କୁ ଜଣାଇଛନ୍। ଅଲଗା ପ୍ରସଙ୍ଗ ନେଇକରି ଦୁଇ ରାଜ୍ୟର ବୈଷୟିକ ଦଳ ଆଉ ଆଇନ ଦଳ ସମାଧାନର ବାଟ ବାହାର କରିବେ। ମହାନଦୀ ଜଳବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ ଆଜିର ଶୁଣାଣି ଶେଷ ହୋଇଛି। ମାମଲାର ଆର ଶୁଣାଣି ଜୁନ୍ ମାସର 6 ତାରିଖ ଦିନ ହେବା ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସଭା ଭବନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତା ଥି ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ହେଉ ପ୍ରସ୍ତୁତି ବିଷୟ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଇବୋଲା ଭାଇରସ୍କେ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟ ସତର୍କତାମୂଳକ ପଦକ୍ଷେପ ଦରକାରୀ ସ୍ୱାସ୍ଥ୍ୟବସ୍ଥାର ପ୍ରସ୍ତୁତି ଆଉ ଚିକିତ୍ସା ସୁବିଧା ବାବଦେ ବୈଠକଟି ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଲୋକମାନଙ୍କର ଭିତରେ ଇବୋଲା ଭାଇରସ୍ ବିଷୟ ସଚେତନତା ବଢ଼ାବାର ଭୟ ଆଉ ଗୁଜବକେ ଦୂର କରିବାର ଲାଗି ସଠିକ୍ ସୂଚନା ପ୍ରସାର ଉପରେ ଜୋର୍ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଅସ୍ମିତ ଏସ୍ ଆଉ ଭିନ୍ ଭିନ୍ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଇତି ସାମିଲ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରର ଉତ୍କର୍ଷ ଆଉ ସଂସ୍ଥାଗତ ସଂସ୍କାର ଆଣବାର ଲାଗି ଏବାକାଲିଠାନୁ ଭୁବନେଶ୍ୱର ଲୋକଭବନର କୁଳପତି ସମ୍ମିଳନୀ ମୂଲ ହେବା। ସମ୍ମିଳନୀଟି ରାଜ୍ୟର ଭିନ୍ ଭିନ୍ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସଙ୍ଗେ ଉଚ୍ଚଶିକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ୍ ଆଉ ଆଧୁନିକ କରିବାର ଉପରେ ଆଲୋଚନା କରାଯିବା। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକେ ପ୍ରୋତ୍ସାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ, କୌଶଳଭିତ୍ତିକ ଶିକ୍ଷା ଆଉ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବଢ଼ାବାର ଉପରେ ସମ୍ମିଳନୀଟି ବିସ୍ତୃତ ଆଲୋଚନା କରାଯିବା। ଉଚ୍ଚଶିକ୍ଷାତି ଗବେଷଣାମୂଳକ ପାଠପଢ଼ା ଆଉ ବିଶ୍ୱବିଦ୍ୟାଳୟମାନଙ୍କ ଭିତରେ ତାଲମେଲ ରଖବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନେଇକରି ମତ ବିନିମୟ କରାଯିବା। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ, ଶିକ୍ଷକମାନଙ୍କର ଦକ୍ଷତା ବଢ଼ାବାର ଆଉ ଶିଳ୍ପ ସଂସ୍ଥାମାନଙ୍କର ସାଙ୍ଗେ ଶିକ୍ଷାନୁଷ୍ଠାନମାନଙ୍କର ତାଲମେଲ ଭିତରେ ଇତି ଜୋର୍ ଦିଆଯିବା। ଗଲାକେଲ ଲୋକଭବନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟିଲଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭେଟିକରି କୁଳପତି ସମ୍ମିଳନୀ ବାବଦେ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଦେଶ ଅନୁସାରେ ଏହି ଅନୁଦାନ ରାଶି ଦିଆଯାଇଛି। ଏ ବଛର ଜିଲ୍ଲାର 21ଟା କମିଟିକୁ ଅନୁଦାନ ଦିଆଯିବା। ଶୀତଳଷଷ୍ଠୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଆଉ ପରମ୍ପରା ସହିତ ଜଡ଼ିତ। ଏ ପର୍ବକେ ଜାକଜମକଥି କରବାର ସହିତ ଓଡ଼ିଶାର ତିଆର ବାହାର ସାରା ପୃଥିବୀର ପରିଚୟ ଦେବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ନୀଳାଦ୍ରୀ ଭକ୍ତ ନିବାସ ନ ଏବା କେଏଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାଥି ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଜରୁରୀ ବୈଠକ ବସ୍ବା। ଉପରବେଲା 4:30 ବଜେ ଛତିଶା ନିଯୋଗ ବୈଠକ ଉତରୁ ବେଲବୁଡ଼ାଟ 6:30 ବଜେ ନୀତି ସବ୍କମିଟି ବୈଠକ ହେବା। ବୈଠକଟି ରାଜେନ୍ଦ୍ର ଅଭିଷେକ ନୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବା। ଏତାର ସହିତ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଭିନ୍ ଭିନ୍ ବ୍ୟବସ୍ଥା ଉପରେ ଆଲୋଚନା କରିକରି ଅନୁମୋଦନ କରାଯିବା। ବୈଠକଟି ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ସହିତ ଭିନ୍ ଭିନ୍ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆଉ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ରହିବେ। ହିନ୍ଦୀ ଭାଷାତି ପ୍ରକାଶିତ ପହିଲା ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡକେ ମନେ ପକାଇକରି ଫି ବଛର ଆଜିର ଦିନକେ ଦେଶେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସର 30 ତାରିଖ ଦିନ ଉଦନ୍ତ ମାର୍ତ୍ତଣ୍ଡ ବାହାରିଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାନୁ

ଗୋଟିଏ ସାପ୍ତାହିକ ଖବରକାଗଜ ଭାବେ ଇ ତାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟଥି ଇ ସମ୍ବାଦପତ୍ର ଲୋକମାନଙ୍କର ସ୍ପର ଉତ୍ତୋଳନ କରବାର ଗୋଟିଏ ମାଧ୍ୟମ ଥିଲା। ନୂଆପଡ଼ା ଜିଲ୍ଲା ନ ଏବା ବର୍ଷା ଋତୁଥି ସମ୍ଭାବ୍ୟ ବନ୍ୟା ଆଉ ଅଲଗା ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ସଦ୍ଭାବନା ସଭାଗ୍ରହଣ ହୋଇଥିବାର ବୈଠକଟି ଏବା ବର୍ଷା ଋତୁଥି ବନ୍ୟା ଆଉ ଅଲଗା ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ବିଭାଗମାନଙ୍କର ଭିତରେ ତାଲମେଲ, ସତର୍କତା ଆଉ ତୁର୍ତ୍ତି ପ୍ରତିକ୍ରିୟା ବ୍ୟବସ୍ଥାକେ ବରକସ କରିବାର ଉପରେ ଜୋର ଦିଆଯାଇଥିଲା। ବନ୍ୟା ନିୟନ୍ତ୍ରଣ କକ୍ଷମାନଙ୍କ ନୁ ଜୁନ୍ 1 ତାରିଖ ଅକ୍ଟୋବର 15 ତାରିଖ ତକ 24 ଘଣ୍ଟିଆ କାମ କରବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ଦଲକି ଗ୍ରାମ ପଞ୍ଚାୟତଠାରେ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ହୋଇଥିବାର କାର୍ଯ୍ୟକ୍ରମଟି ଲୋକ ଅଦାଲତ, ମଧ୍ୟସ୍ଥତା ଆଉ ସର୍ବଜନୀନ ଉପଯୋଗୀ ସେବା ଲାଗି ସ୍ଥାୟୀ ଲୋକ ଅଦାଲତ ସ୍ଥାପନା କାର୍ଯ୍ୟକାରିତା ଆଉ ଏଥି ସମାଧାନ ହୋଇପାରୁଥିବାର ବିବାଦମାନଙ୍କର ବାବଦେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ସେନ୍ତା ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ଅନୁସାରେ ମିଳୁଥିବାର ସୁବିଧା ଆଉ ଯୋଜନାମାନଙ୍କର ବିଷୟ ଲୋକକୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମହିଳା, ସାଧାରଣ ଲୋକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଓକିଲ ଆଉ ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାର ରିଆମାଲ ତହସିଲ ତରଫ ପ୍ରି ସେଟଲମେଣ୍ଟ ବିକ୍ରି ଦଲିଲ ଆଧାରିତ 22 ମ୍ୟୁଟେସନ ମାମଲାର ଫଏସଲା କରାଯାଇକରି 22 ଆବେଦନକାରୀଙ୍କୁ ଜମି ପଟା ଦିଆଯାଇଛି। ବାକି ମାମଲାର ଜଲ୍ଦି ଫଏସଲା ଲାଗି ତହସିଲ କାର୍ଯ୍ୟାଳୟ ତରଫ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଗୁଣିଆପାଲି ଗ୍ରାମ ପଞ୍ଚାୟତର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ନିଶା ଦରବର ଖରାପ ପ୍ରଭାବ ବାବଦେ ସଚେତନତା ସୃଷ୍ଟି କରବାର ଆଉ ସୁସ୍ଥ ନିଶାମୁକ୍ତ ସମାଜ ଗଠନ କରବାରକେ ପରାମର୍ଶ ଦିଆଯାଇଥିଲା। ଇଥି ଗୁଣିଆପାଲି ପଞ୍ଚାୟତର ସବୁ ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ। ଶେଷ ମୁଖ୍ୟ ଖବର ଫେରଖାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆବାକେଲ ଦେଶବାସୀଙ୍କ ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆଷ୍ଠାନ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରଙ୍କ 2 ବର୍ଷର ପୂର୍ତ୍ତି ଲାଗି ଏବା ମଙ୍ଗଳବାର ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱରନ ଏବାକାଲଠାନ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଲାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମେୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡା

ବିହାରର ସୁରଜପୁର ସ୍ଥିତ ଲୋହମକୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତି ବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରି ତିରିଶ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1600 ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100 ଜିଲ୍ଲା ପାଇଁ ମୋଟ 500 ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ହେବା ସହ 35 ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରିଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଶିଶୁ ଏବଂ 5 ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିରୁଲ୍ଲା ହାସରିଫ୍ କହିଛନ୍ତି, ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22 ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ, ଏହାର ସହଜ ବ୍ୟବହାର, ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜୀକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23-30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି, ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି, ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

0: ଟପିକ ପୁଣି ଥରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ କହିଲେ ମୁଖ୍ୟ ନିର୍ବାଚନ କମିଶନର କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି ସମ୍ବାଦ ଶେଷ ହେଲା ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଜିଲ୍ଲା ହାଲଚାଲ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଶୁଣନ୍ତୁ। ଗଞ୍ଜାମ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତିଭାସନ।
2: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ 2024 ନୋଟିଫାଇ ହୋଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆସନ୍ତା ମେ 30 ତାରିଖରୁ ଆରମ୍ଭ କରି ଜୁନ 28 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯୋଉ ବିଏଲ୍ଓ ମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମେରେସନ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଏନ୍ୟୁମେରେସନ ଫର୍ମ ଦିଆଯିବ ଯେଉଁଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓ ଗୋଟିଏ
1: ଜାତୀୟ ପଞ୍ଚାୟତ ସମ୍ମାନ 2025 ଜାତୀୟ ସ୍ତରରେ ଓଡ଼ିଶା 5 ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲମପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି
2: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୋଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲି ସେକ୍ୟୁର ପଞ୍ଚାୟତ କ୍ୟାଟେଗରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇଜ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗରିରେ ମିଳିବାକୁ ଯାଉଛି।
1: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି
3: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା, ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି। ଅଙ୍ଗନବାଡ଼ି କର୍ମୀ, ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ। ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
1: ଏ ସମ୍ପର୍କରେ ପୋଟଲମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି
4: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ। ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯେଉଁ ୟୋଗା ସବୁ କରନ୍ତି। ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ୟୋଗା କରନ୍ତି, ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
1: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ରଞ୍ଜନ ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲରେ ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର।

0: ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରିଆଡ଼େ ପ୍ରଚଣ୍ଡ ଖରା, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢି ଚାଲିଛି। ପାଣିପାଗରେ ଅନିୟମିତତା ଦେଖାଯିବା ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏ ପ୍ରକାର ତାରତମ୍ୟ ତଥା କୁପ୍ରଭାବ ପାଇଁ ଆମେମାନେ ହିଁ ଦାୟୀ। ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେ ଗଛ କାଟୁଛେ, ଶିଳ୍ପାୟନ ନାଁରେ ଗଛ ସମ୍ପଦର ଅବକ୍ଷୟ କରୁଛେ, ଆଧୁନିକତାକୁ ଆଉ ଟିକେ ସୁନ୍ଦର କରିବାକୁ ଯାଇ ପ୍ରକୃତି ବିରୋଧୀ କାର୍ଯ୍ୟ କରୁଛୁ, ଯାହାର ସିଧାସଳଖ କୁପ୍ରଭାବ ଆମ ଉପରେ ପଡୁଛି। ତା ଛଡ଼ା ଜଙ୍ଗଲ ନିକଟରେ ବସବାସ କରୁଥିବା କିଛି ଲୋକ ପୋଡୁ ଚାଷ ନାଁରେ ତଥା ମହୁଲ ଫୁଲ ସଂଗ୍ରହ ଆଶାରେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ଏହାଦ୍ୱାରା ଆମ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପଶୁ ପକ୍ଷୀମାନଙ୍କର ଜୀବନ ହାନି ହେଉଛି। ପ୍ରାୟ ଆମ ରାଜ୍ୟରେ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ଠାରୁ ଜୁନ ମାସର ମଝିଆ ମଝି ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଚାଲିଥାଏ। ଏହି ସମୟରେ ଆମେମାନେ ପ୍ରଚଣ୍ଡ ରୁଦ୍ର ତାପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ। ବୃକ୍ଷ ଲତା ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ଗ୍ରୀଷ୍ମ ନିଧାଗ କାଳ ଗୋଟେ କଷ୍ଟକର ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ଯେତେବେଳେ ଜଳ କଷ୍ଟ ହୁଏ, ବିଭିନ୍ନ ଗଛ ପତ୍ର ଝଡ଼ା ଦେଇଥାଏ, ସେହି ସମୟରେ ଆମ ଜଙ୍ଗଲରେ ରହୁଥିବା ବନ୍ୟ ପ୍ରାଣୀଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇପଡେ। ସେଇଥିପାଇଁ ତ ଆମ ମାନଙ୍କର ମଧ୍ୟ କିଛି ଦାୟିତ୍ୱ ଆଉ କର୍ତ୍ତବ୍ୟ ରହିଛି ସେମାନଙ୍କ ପାଇଁ। ଆମେ ସେମାନଙ୍କ ପାଇଁ ଚିନ୍ତା କରିବା ଯେ ବନ୍ୟପ୍ରାଣୀ କିପରି ଭାବରେ ଗ୍ରୀଷ୍ମ ଋତୁରେ ନିରାପଦରେ ରହିପାରିବେ। ଆଉ ଗୋଟେ ବଡ ସମସ୍ୟା ହେଉଛି ବନାଗ୍ନି। ବନାଗ୍ନି ଫଳରେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀ ମାନଙ୍କର ଖାଦ୍ୟ ପାନୀୟ ବାସସ୍ଥାନକୁ ନେଇ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥାଏ। ଗ୍ରୀଷ୍ମ ଋତୁରେ

0: ସେମାନଙ୍କର ଯତ୍ନ କିପରି ନିଆଯାଇପାରିବ, ତାଙ୍କ ସୁରକ୍ଷାକୁ ନେଇ କଣ ସବୁ ପଦକ୍ଷେପ ନେବା ଉଚିତ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ପରିଚାଳନା ଦାୟିତ୍ୱରେ ନିଯୁକ୍ତ ଉପବନ ସଂରକ୍ଷକ ସମ୍ୟକ ସାମନ୍ତରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ତାହେଲେ ପ୍ରଥମେ କୁହନ୍ତୁ, ଓଡ଼ିଶାରେ କେଉଁ ସ୍ଥାନରେ ସାଧାରଣତଃ ବନ୍ୟପ୍ରାଣୀ ଦେଖାଯାଆନ୍ତି ଆଉ କି କି ପ୍ରକାରର?
1: ଓଡ଼ିଶାର ବନ୍ୟପ୍ରାଣୀ କହିଲେ ଏହାର ବିଶିଷ୍ଟ ଏବଂ ବୈଚିତ୍ର୍ୟ ବହୁତ ଅଲଗା। ବହୁତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଓଡ଼ିଶାରେ ଦେଖାଯାଆନ୍ତି ଏବଂ ତା ପାଇଁ ଆମେ ବହୁତ ଗର୍ବିତ ମଧ୍ୟ। ଏଭଳି ଏକ ରାଜ୍ୟ ନାହିଁ ଯେଉଁଥିରେ ଏସୀୟ ମହାଦେଶରେ ଉପଲବ୍ଧ ତିନିଟି ଯାକ କୁମ୍ଭୀର ପ୍ରଜାତି କୌଣସି ଗୋଟେ ଏକ ରାଜ୍ୟରେ ଥିବ ଯାହାକି ଓଡ଼ିଶାରେ ଅଛନ୍ତି। ଲୁଣାପାଣି କୁମ୍ଭୀର, ଯାହାକୁ ଆମେ ବଉଳା କୁମ୍ଭୀର ବୋଲି କହୁ, ମଧୁର ପାଣିର କୁମ୍ଭୀର, ଯାହାକୁ ମଗର ବୋଲି କହୁ, ଏବଂ ଘଡ଼ିଆଳ କୁମ୍ଭୀର। ସେଭଳିଆ କ୍ୟାସ୍ପିଆନ୍ ସି ପରେ ଦ୍ୱିତୀୟ ବୃହତ୍ତମ ଅର୍ଦ୍ଧ ଲବଣ ଯାହାକୁ ହ୍ରଦ କୁହାଯାଏ ଚିଲିକା, ସେଥିରେ ଆମର ଇରାୱାଡ଼ି ଡଲଫିନ୍ ଦେଖାଯାଆନ୍ତି ଯାହା ଅନ୍ୟ କୌଣସି ରାଜ୍ୟରେ ଭାରତବର୍ଷରେ ଦେଖାଯାଆନ୍ତି ନାହିଁ। ସେଇଭଳି ଆମର କୃଷ୍ଣସାର ମୃଗ ଏକ ବିରଳ ପ୍ରଜାତିର ମୃଗ ଏବଂ ଏହାର ବଂଶ ବିସ୍ତାର କରି ସେ ଏତେ ସୁନ୍ଦର ଭାବରେ ସ୍ୱଚ୍ଛନ୍ଦରେ ଲୋକଙ୍କର ସହଯୋଗ ଏବଂ ସାହାଯ୍ୟରେ ସେଠି ବିଚରଣ କରିପାରୁଛନ୍ତି ବାଲିପଦର ଭେଟନଈ ଗଞ୍ଜାମ ହିଞ୍ଜଳି ଅଞ୍ଚଳରେ, ତାହା ବି ଆମ ପାଇଁ ଏକ ଗର୍ବର କଥା। ଏବଂ ଏମାନେ ଜଙ୍ଗଲ ବାହାରେ ମଧ୍ୟ ବିଚରଣ କରୁଛନ୍ତି। ସେହିଭଳି ଅଲିଭ୍ ରିଡ୍ଲେକୁ କିଏ ନ ଜାଣିଛି, ଓଡ଼ିଶାର ପରିଚିତି ଏବଂ ପ୍ରସିଦ୍ଧି ଏହି ଗୋଟିଏ ଅଲିଭ୍ ରିଡ୍ଲେ କଇଁଚ ପାଇଁ। ଏବଂ ୟାକୁ ଆମେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟରେ ମାସ୍କଟ୍ ହିସାବରେ, ଅଲି ହିସାବରେ ଏଇଟା ସମସ୍ତେ ଚିହ୍ନିଛନ୍ତି, ଜାଣିଛନ୍ତି। ଏବଂ ବିଶ୍ୱର ଦୁଇଟି ଜାଗାରେ ଗଣ ଅଣ୍ଡଦାନ କରନ୍ତି। ପ୍ରଥମଟି ହେଲା ଗହିରମଥା ଋଷିକୁଲ୍ୟା ମୁହାଣରେ, ଏଇ ଦୁଇଟି ଜାଗାରେ ଓଡ଼ିଶାରେ କରାଯାଏ। ଏବଂ ଦ୍ୱିତୀୟ ବୃହତ୍ତମ ହେଉଛି କୋଷ୍ଟାରିକାର ମହାଦେଶରେ। ଏବଂ ସବୁଠୁ ବଡ କଥା ହେଲା ଆମର ହେନ୍ତାଳ ବଣ। ଆମର ହେନ୍ତାଳ ବଣ ପାପୁଆ ନ୍ୟୁଗିନି ପରେ ବିଚାର କରାଯାଏ ଯେ ବିଶ୍ୱର ସବୁଠାରୁ ଜୈବ ବିବିଧତା ସବୁଠାରୁ ଅଧିକ ଏହି ଜାଗାରେ ମଧ୍ୟ ଅଛି। ତେଣୁ ବିସ୍ତୀର୍ଣ୍ଣ ବନରାଜି, ତା ଭିତରେ ଏହି ବିରଳ ପ୍ରଜାତିକୁ ନେଇ ଓଡ଼ିଶା ସବୁବେଳେ ଗର୍ବିତ।
0: ସାର୍, ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ ବିଭାଗ କି ପ୍ରକାରର ପଦକ୍ଷେପ ନେଇଥାଏ?
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଏବଂ ୟା ପାଇଁ ବନ ବିଭାଗ ଦୁଇଟି ପ୍ରକାରର ପଦ୍ଧତି ଗ୍ରହଣ କରିଥାଏ। ଗୋଟିଏ ହେଲା ପାରମ୍ପରିକ ପଦ୍ଧତି, ଯେଉଁଥିରେ ଆମେ ଟ୍ରାଡିସନାଲ ଉପାୟରେ ତାଙ୍କର ବାସସ୍ଥାନର ସୁରକ୍ଷା କରିବା ପ୍ରଥମତଃ ଦରକାର। ବନ୍ୟଜନ୍ତୁମାନଙ୍କର ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବଣ ମଧ୍ୟରେ ଆମେ ନୂତନ ପୋଖରୀ ଖନନ ଏବଂ ପୁରୁଣା ପୋଖରୀର ପୁନରୁଦ୍ଧାର କରିଥାଉ। ଲବଣ ଭୂମି, ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ, ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ, ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନ ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। ଓୟୁଏଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି, ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ଉଚିତ। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି, ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ ଆମେ ଆଣ୍ଟି ପୋଚିଂ ସ୍କ୍ୱାର୍ଡ, ଆଣ୍ଟି ଡିପ୍ରେଡେସନ ସ୍କ୍ୱାର୍ଡ, ଏଇଭଳିଆ କିଛି ଆମେ ସ୍କ୍ୱାର୍ଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି। ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କ ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସଡ୍ ପଦ୍ଧତି ମଧ୍ୟ ଆଜିକାଲି ଆମେ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ ଯେଉଁଠି କିଛି କନେକ୍ସନ ନାହିଁ, ସେଠି ବର୍ତ୍ତମାନ ଆମେ ଭିସାଟ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଯୋଗ। ଜିନିଷ ହେଲା ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ୍ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ, ଯେଉଁଥିରେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯେଉଁ କ୍ୟାମେରା ମାଉଣ୍ଟ କରାହେଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କୁ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା, ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେଇଭଳିଆ ଆମେ RRT ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କର ପ୍ରୋଟେକ୍ସନ ଗିୟର୍ସ, ଇକ୍ୱିପମେଣ୍ଟସ୍ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ RRT ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ଡ ଭେହିକଲ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
0: ସେସବୁ କ'ଣ

0: ଫଳପ୍ରଦ ହେଇପାରୁଛି।
1: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ ଯେ ବିପଦ ମୁଖରେ ପଡ଼ିଥିବା, ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ, ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଆନ୍ତି ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେଇଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହୋଇଗଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାରେ।
0: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି। ଏଇଟା କେମିତି ସମ୍ଭବ ହେଉଛି?
1: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା।
0: ଆଜ୍ଞା,
1: ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ଶିମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ।
0: ଆଜ୍ଞା,
1: ଏବଂ ବର୍ତ୍ତମାନ କେବଳ ଶିମିଳିପାଳ ଅଞ୍ଚଳରେ 27-30 କୋଟି ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ। ତାର ନିୟମ ସେୟା ଥାଏ ଯେ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯେ ଭିତରକୁ ଯାଇଛନ୍ତି ଶିମିଳିପାଳରେ ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ଶିମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡିରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘ ମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା, ଘଡ଼ିଆଳ କୁମ୍ଭୀର, 3 କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯେଉଁ ଏଫର୍ଟ ନେଇଛୁ ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି, ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଇ କୁମ୍ଭୀର ଲଗାତାର 3 ଥର ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ ତାଙ୍କୁ ମଧ୍ୟ ଉଦ୍ଧାର କରାହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ୍ ମଧ୍ୟ ହେଉଛି।
0: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
1: ଆପଣ ଯାହା ପଚାରିଲେ ଏକଦମ ଠିକ, କାହିଁକିନା ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟମୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯୋଉ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯୋଉ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ଏହାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା ତାହେଲେ ଏଇ ଯୋଉ ଜୈବମଣ୍ଡଳର ଯୋଉ ବାଲାନ୍ସଟା ଅଛି, ଯୋଉ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
0: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
1: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ ଲାଗିଥାଏ ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ଏହା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ ପୂର୍ବରୁ।

0: ଆମେ ଗୋଟେ ଫାୟାର ପ୍ଲାନ୍ ବା ଫାୟାର ମିଟିଗେସନ୍ ପ୍ଲାନ୍ ଆଉ ହିଟ୍ ୱେଭ୍ ମିଟିଗେସନ୍ ପ୍ଲାନ୍ ଗୋଟେ ତିଆରି କରିଥାଉ,
1: ଆଚ୍ଛା
0: ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହୋଇକରି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ, ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏଥିରେ ଜଳ ରହିପାରିବ, ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ୍ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣ ଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ, ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନ ଲାଗିବା ବନାଗ୍ନି ନ ଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ ଭିଏସ୍ଏସ୍ ମାନଙ୍କର ସାହାଯ୍ୟ ନେଇଥାଉ, ଏସ୍ଏଚ୍ଜି ମାନଙ୍କର ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ, ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କୁ ଆମେ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି, ଆଉ ଏହାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡେଷ୍ଟ୍ରକ୍ଟିଭ ମେଥଡ୍ସ ବା ଯୋଉଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି, ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ, ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ।
1: ଆଚ୍ଛା,
0: ତ ଏଭଳିଆ ଲୋକଙ୍କ ସହଯୋଗରେ ଲୋକଙ୍କୁ ସାଙ୍ଗରେ ନେଇ ଏଭଳିଆ ଗୋଟେ ବ୍ୟବସ୍ଥା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
1: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀ ମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାରର କ୍ଷତି?
0: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ।
1: ଆଜ୍ଞା,
0: ମୂଳତଃ ଦୁଇ ପ୍ରକାରର ବନାଗ୍ନି ଆମେ ଦେଖିବାକୁ ପାଉ, ଗୋଟେ ହେଲା ଗ୍ରାଉଣ୍ଡ ଫାୟାର ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠି ନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ, ଏବଂ ଆଉ ଗୋଟେ ହେଲା କ୍ରାଉନ୍ ଫାୟାର ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମ କାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ, ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ, ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ, ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକରି ଫାୟାର ଲାଇନ୍ କଟା ଯାଇଥାଏ, ଫାୟାର ବ୍ଲୋର ଦେଇକରି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ, ମଞ୍ଚା ବନ୍ଧା ହେଇଥାଏ ଯେଉଁ ଯେଉଁ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର ତୋଳାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ, ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାରଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାରଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି, ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହଉନଥିଲା, କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ କାଟିକି ଏବଂ ଜୀବଜନ୍ତୁ ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡୁନାହିଁ, ତେଣୁ ସେମାନେ ମେସିନ୍ ହାରଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଟା ବିଲ ରହିଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତାଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି, ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯୋଉ ଉର୍ବରକ୍ତା ଅଛି ସେଥିରେ କମିଯିବ, ଉପଜୀବନତା ସେ କ୍ଷମତା ତାର କମିଯିବ, ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ, ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
1: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
0: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯେଉଁଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯୋଉ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି 5 ବର୍ଷ ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କ'ଣ ହୁଏ ବେସିକାଲି ଏପ୍ରିଲ ମେ ରେ ଏଇ ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳେ, ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶୀ ଦେଖାଯାଏ, ତେଣୁ ଆମେ ତାଙ୍କୁ କହୁ ଯେ ଏଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ, ତେଣୁ ପ୍ରାକୃତିକ ଉପାୟରେ ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ୁ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡ଼ିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତା

0: ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
1: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପ୍ରତିବର୍ଷ ନିଆଁ ଲାଗୁଛି, ସେହି ନିଆଁକୁ ବନ ବିଭାଗ କିପରି ପ୍ରତିହତ କରୁଛି? ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସଚେତନତାର ଅଭାବ ରହୁଛି କି?
0: ସଚେତନତାର ଅଭାବ କହି ହବ ନାହିଁ, ସଚେତନତା ସବୁ ସମୟରେ ଆମେ କରିଥାଉ, କିନ୍ତୁ ବହୁତ ଲୋକ ଜାଣିଶୁଣି ମଧ୍ୟ ନିଆଁ ଲଗାନ୍ତି। କିଛି ଲୋକ ସଚେତନ ନୁହନ୍ତି, ଏହା କହିବି ଯେ ସମସ୍ତେ ସଚେତନ ନୁହନ୍ତି, ତେଣୁ କିଛି ସଚେତନ ଅଛନ୍ତି ଏବଂ ସେମାନେ ମଧ୍ୟ ଆମକୁ ସଚେତନତା ବାର୍ତ୍ତା ଆଗକୁ ନେବାରେ ସାହାଯ୍ୟ ମଧ୍ୟ କରିଥାନ୍ତି, କିନ୍ତୁ କିଛି ଲୋକ ଥାନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣିନଥାନ୍ତି ବା ଅନ୍ଧବିଶ୍ୱାସ ବଶତଃ, ରୂଢି ବଶତଃ ବା ଗୋଟେ ଅଭ୍ୟାସ ବଶତଃ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି, ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ, ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇ ଦିଅନ୍ତି, ଏଇଟା ଗୋଟେ ପ୍ରଥା ନାଁରେ ଏଇଟା କରା ହେଇଥାଏ। ଏ ପ୍ରଥାକୁ ମଧ୍ୟ ଅଟକେଇବା ପାଇଁ ଆଉ ୟାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ୟାର ସାମଞ୍ଜସ୍ୟ ନାହିଁ ଏବଂ ଏଇଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ୟା ଦ୍ୱାରା ଆମେ ଲୋକଙ୍କୁ ସଚେତନତା ପାଇଁ ବାଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂସ୍ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ହଁ ସେ ମଧ୍ୟ କରାଯାଉଛି, ଏବଂ ଛୋଟ ଛୁଆଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
1: ସ୍କୁଲ କଲେଜରେ ସବୁ
0: ଆମେ ଅନୁଷ୍ଠିତ କରିଥାଉ ଏବଂ ତା ଦ୍ୱାରା ଏଇ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ କରିପାରିବୁ।
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଅର୍ଡିନେସନ କରୁଛୁ। ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ, ଏ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ ଡିଏଫ୍ଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ, ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯେଉଁ କୃଷି ପଦାର୍ଥ ଜଳେଇବା ଯୋଗୁଁ ଦିନ ଜନିତ ଯେଉଁ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ରହିଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା, ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ୟାକୁ ଆମେ କଣ୍ଟ୍ରୋଲ କରିଥାଉ, ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହେଇକି ଥାଏ, ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ୍ ଜିପିଏସ୍ ଲୋକେସନ୍ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାର୍ଡ ଗାଡ଼ି ସହିତ ରେଡି ହେଇକି ଥାନ୍ତି, ଆଡଭାନ୍ସ ଲୋକେସନ୍ରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପିବା ପୂର୍ବରୁ ତାକୁ ଯେମିତି ଆୟତ୍ତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ 5 ମାସ, ବେସିକାଲି ଅଗ୍ନି ସିଜନ୍ଟା ହେଲା 5 ମାସ, ଯେଉଁଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖ, ଫେବୃଆରୀ 15 ତାରିଖରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ, ତେଣୁ ଏହି ସମୟରେ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ, ମଞ୍ଚା ଗୁଡ଼ିକରେ ମଧ୍ୟ ଲୋକ ଥାନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍, ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ୍ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡ଼ିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନକୁ ପଠା ହେଇଥାଏ। ତାପରେ ଏକ୍ଜାକ୍ଟ ଜିପିଏସ୍ ଲୋକେସନ୍ ମିଳିଥାଏ, ଯାହାକି ଆମେ ଫିଲ୍ଡ ଲେଭେଲ ଫଙ୍କସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି, ସେମାନେ ଏଇ ଲୋକେସନଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
1: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତିମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
0: ବନ ସୁରକ୍ଷା ସମିତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାହେଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି, କିନ୍ତୁ ଯେଉଁମାନେ ସେହି ଭିଟାମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେହି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେହି ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ, ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି ଭିଏସ୍ଏସ୍କୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା, ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯୋଉଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଧରନ୍ତି, ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏଇ ଭିଏସ୍ ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ, ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ ମଧ୍ୟ ଦିଆଯାଇଥାଏ, ପ୍ରକୃତରେ ତାକୁ ଭଲ କରନ୍ତି। ଯୋଗାଇ ଦିଆଯାଇଥାଏ, ଏବଂ ଯେମିତିକି ସେମାନେ ତାଙ୍କର ଯୋଉ ନିଆଁ ଲିଭେଇବାରେ ବା ନିଆଁକୁ ଜଗାରଖା କରିବାରେ ଆମକୁ ଯେମିତି ସେ ସହଯୋଗ କରିପାରିବେ।

0: ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଦିଆହେଇଛି ଏବଂ ସମୟ ସମୟରେ ତାଙ୍କ ସୁବିଧା ଅସୁବିଧା ମଧ୍ୟ ଡିପାର୍ଟମେଣ୍ଟ ସବୁ ସମୟରେ ବୁଝୁଥାଏ ଏବଂ ତାକୁ ତାର ନିରାକରଣ କରୁଥାଏ।
1: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ଆଉ ସିଏ ମଧ୍ୟ ଠିକ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ ସୁରକ୍ଷା ସମିତି କିଛି ଆପଣଙ୍କୁ ଏଇ ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
0: ବନ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦେବାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ, ଠିକଣା ଏବଂ ଶିକାର ସମ୍ବନ୍ଧୀୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ସେ ଆମକୁ ଦେଇଥାନ୍ତି, ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ, ବହୁତ ସମୟରେ ଏହି ଶିକାରୀମାନେ ଆମର ବନ ବିଭାଗ କର୍ମଚାରୀଙ୍କ ଉପରେ ଗୁଳିଚାଳନା ମଧ୍ୟ କରିଥିଲେ। ତେଣୁ ଏବେ ବର୍ତ୍ତମାନ ତିନିଟି ଜାଗାରେ ଗୋଟିଏ କମ୍ପାନୀ ଓଡ଼ିଶା ରିଜର୍ଭ ପୋଲିସ ଫୋର୍ସ, ଯାକୁ ଓଏସ୍ଏପି କୁହାଯାଉଛି, ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ, ତାଙ୍କୁ ଆମେ ନିୟୋଜିତ କରିଛୁ। ତା ସହିତ ଏକ୍ସ ମିଲିଟ୍ରି ମ୍ୟାନ୍ ମାନଙ୍କୁ ମଧ୍ୟ ଆମେ ନିୟୋଜିତ କରିଛୁ। ଆମର ଯେଉଁମାନେ ଜଗାରଖା କରୁଛନ୍ତି ତାଙ୍କୁ ମଧ୍ୟ ବିଶିଷ୍ଟ ପୋଚରମାନଙ୍କ ସହିତ ଡିଲ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି। ଏବଂ ଏହି ତାଲିମ ଭିତରେ ମଧ୍ୟ ବନ ସୁରକ୍ଷା ସମିତିର ଯେଉଁ ଆଗଧାଡ଼ିରେ ଥିବା ଏବଂ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡ଼ିତ କରାଯାଉଛି। ଯେମିତି ତାଙ୍କୁ ବି ଲାଗିବ ଯେ ଏହି ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି ଏବଂ ତା ଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ ଏବଂ ସଫଳ ମଧ୍ୟ ହେଉଛୁ ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି, ଯେମିତିକି ହାତୀ ଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି, ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟାତ ସମୟରେ ଧରା ପଡ଼ୁଛି, ଏହି ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦେଉଛି ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯେଉଁ ସୂଚନା ଆମକୁ ଦେଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
1: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ କହିବେ?
0: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ ଏସ୍ଆର୍ସିଙ୍କ ଅଫିସ ତରଫରୁ ଏବଂ ବନ ବିଭାଗ ଅଫିସ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକା ତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି। ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା, ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖରେ ଯଦି କୌଣସି ଚଢ଼େଇ ଫଡ଼େଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ ଏବଂ ଏଇ ଯେଉଁ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ। ଏବଂ ଆପଣ ଯେଉଁ ବାଟରେ ହେଉଛି ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ, ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ ଖୁଣ୍ଟ ହେବ, ତାହେଲେ ଆପଣଙ୍କର ମଧ୍ୟ ବହୁତ ଏହାଦ୍ୱାରା ବିକାଶ ବି ହେବ ଏବଂ ବନ ବିଭାଗ ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବ। ତେଣୁ ଏତିକି ମାତ୍ର ଶେଷକୁ କହିବି ଯେ ବଞ୍ଚିଲେ ବନ ହସିବେ ଜନ, ଏହା ଏକ କଥା ନୁହଁ, ଏଇଟା ଏକ ପ୍ରଥାରେ ପରିଣତ ହେବା ଉଚିତ ଏବଂ ଆପଣମାନେ ସମସ୍ତେ ଏଥିରେ ବ୍ରତୀ ହେବା ଉଚିତ। ଡିପାର୍ଟମେଣ୍ଟ ଏକାକି କରିପାରିବ ନାହିଁ, ଡିପାର୍ଟମେଣ୍ଟ ସହିତ ହାତରେ ହାତ ମିଶାଇ ଆପଣଙ୍କୁ ଆଗେଇ ଆସିବା ପାଇଁ ଆନ୍ତରିକ ଅନୁରୋଧ। ଧନ୍ୟବାଦ।
1: ଯାହା ହଉ ସମ୍ୟକ ବାବୁ, ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆଜି ଯୋଉ ଆଲୋଚନାର ବିଷୟ ଥିଲା ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେ ସମ୍ପର୍କରେ ଭାବଗର୍ଭକ ତଥ୍ୟ ଦେଲେ ଆଉ ସୁନ୍ଦର ଭାବରେ ବୁଝେଇକି ଆମ ଶ୍ରୋତାବନ୍ଧୁମାନଙ୍କୁ କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବନାନୀ ଶେଷ ହେଲା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଦେଶ ବନ୍ଦନା।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
5: କାର୍ଯ୍ୟକ୍ରମ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୈଳଭା ମହାପାତ୍ର ସାଥୀଙ୍କ କଣ୍ଠରେ।

କାର୍ଯ୍ୟକ୍ରମ ଦେଶବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ସିଦ୍ଧାର୍ଥ ମିଶ୍ର ଓ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ପୁରାତନ ରଚନାରୁ। ପ୍ରଥମ ଗୀତଟି ବିଜନ ଘୋଷ ଦସ୍ତିଦାରଙ୍କ କଣ୍ଠରେ

கதமா மனிதாத தானே என்ன கதா மனித

0: 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ

0: 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍